ଆକାଶବାଣୀ ବ୍ରହ୍ମପୁର ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 20 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 10 ତାରିଖ ସମୟ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58 20 ସେକେଣ୍ଡ ସକାଳର ଶାନ୍ତ ଶୀତଳ ମନୋରମ ପରିବେଶରେ ପ୍ରିୟ ଶ୍ରୋତାବନ୍ଧୁ

ଦୁଃଖ ଦେଇ ଯଦି ସୁଖ ପାଉଅଛ, ନାହିଁ ମୋ ମନରେ କ୍ଲେଶ। ପ୍ରିୟ ନ ବୁଝିଲେ ଅନ୍ତର ବେଦନା, କାହାକୁ କହିବି କିସ। ତୁମେ ପରା ମୋର ପ୍ରଭୁ ଜଗନ୍ନାଥ। ଏହି ପରିପ୍ରେକ୍ଷୀରେ ଶୁଣନ୍ତୁ ଆମର ପରବର୍ତ୍ତୀ ଭକ୍ତି ନିବେଦନଟି, ନିଚୁ ଶୀର୍ଷାନନ୍ଦ ଦାସ କାନୁନଙ୍କ ରଚନାରେ ଗାଇଛନ୍ତି ଅକ୍ଷୟ ମହାନ୍ତି।

ପରିଚୟ ମୋର ତୋ ଲାଗି କାଳିଆ, ତୋ ପାଇଁ ପାଇଛି ସବୁ, ଗର୍ବ ଅହଙ୍କାର ଦେବୁ ନାହିଁ କେବେ, ପ୍ରାଣ ଥିଲା ଯାଏଁ ପ୍ରଭୁ। ଶୁଣନ୍ତୁ ଆମର ପରବର୍ତ୍ତୀ ଭକ୍ତି ନୈବେଦ୍ୟଟି, ନେଇଛୁ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରେ, ଗାଇଛନ୍ତି ସୁବାସ ଦାସ।

ଯେତେ କଷ୍ଟ ମୋତେ ଦିଅ ହେ ମଣିମା, କେବେ କହିବିନି ଥାଉ, ପ୍ରତି ମୁହୂର୍ତ୍ତରେ ଡାକୁଥିବି ତୋତେ ମହାବାହୁ ମହାବାହୁ। ଶୁଣନ୍ତୁ ଆମର ପରବର୍ତ୍ତୀ ଭକ୍ତି ନୈବେଦ୍ୟଟି ନେଇଛୁ। ନଗେନ୍ଦ୍ର ମହାପାତ୍ରଙ୍କ ରଚନାରେ ଗାଇଛନ୍ତି ଶାନ୍ତିଲତା ବାରିକ।

ବାସ୍ତବ ଅଟଇ ତୁମ ପ୍ରତିମୂର୍ତ୍ତି, ଅବାସ୍ତବ ଅଟେ ମାୟା, ସଭିଏଁ ତୁମକୁ ଗ୍ରହଣ କରନ୍ତି, ଛିଡ଼ାଇ ମାୟର କାୟା। ଶୁଣନ୍ତୁ ପରବର୍ତ୍ତୀ ଭକ୍ତି ନିବେଦନଟି, ନିଚୁ ସଚି ମହାନ୍ତିଙ୍କ ରଚନାରେ ଗାଇଛନ୍ତି ସ୍ୱାଗତିକା ମହାପାତ୍ର।

0: 자, 나서.
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଅନୁଚିନ୍ତା ନିବେଦନ କରିଛନ୍ତି ଶାରଦା ପ୍ରସାଦ କର।
2: ଶ୍ରୋତାବନ୍ଧୁ ପ୍ରଣାମ। ଗୋଟିଏ ଗାଁରେ ଥରେ ନିଆଁ ଲାଗିଗଲା। ବିକଳରେ ସମସ୍ତେ ନିଜ ନିଜର ପ୍ରାଣ ବଞ୍ଚାଇବାକୁ ଯାଇ ଦୌଡ଼ିଲେ, କିନ୍ତୁ ଦୁଇ ଜଣ ଯାଇପାରୁନଥାନ୍ତି। ଜଣେ ଦେଖିପାରୁନଥିବା ଲୋକ, ଆଉ ଜଣେ ଚାଲିପାରୁନଥିବା ଲୋକ। ଦେଖିପାରୁନଥିବା ଲୋକର ଦୌଡ଼ିଯିବାର ସାମର୍ଥ୍ୟ ଅଛି, କିନ୍ତୁ ଯିବ କୁଆଡ଼େ ଜାଣିପାରୁନି। ଆଉ ଚାଲିପାରୁନଥିବା ଲୋକଟି ଜାଣିପାରୁଛି କେଉଁ ଦିଗରେ ଯିବାକୁ ପଡ଼ିବ, କିନ୍ତୁ ସାମର୍ଥ୍ୟ ନାହିଁ। କ'ଣ କରିବେ, କିପରି ଏ ନିଆଁରୁ ଉଦ୍ଧାର ପାଇବେ ବିଚାର କରି ଚାଲିପାରୁନଥିବା ଲୋକ ଜଣକ ଅନ୍ୟ ଜଣକୁ କହିଲା, ଭାଇ ଗୋଟେ କାମ କରିବା, ତୁମେ ତୁମ କାନ୍ଧ ଉପରେ ମୋତେ ବସାଅ, ଆଖି ମୋର ଓ ପାଦ ତୁମର, ଆମେ ଉଭୟ ମିଶିଗଲେ ଏ ନିଆଁରୁ ନିଶ୍ଚୟ ରକ୍ଷା ପାଇପାରିବା। ଦେଖିପାରୁନଥିବା ଲୋକ ନିଜର କାନ୍ଧରେ ଚାଲିପାରୁନଥିବା ଲୋକକୁ ବସାଇଲା ଓ ଉଭୟେ ବିପଦରୁ ବଞ୍ଚିଗଲେ। ଶ୍ରୋତାବନ୍ଧୁ, ଏ କାହାଣୀଟି ସାଧାରଣ ମନେ ହୋଇପାରେ, କିନ୍ତୁ ଏହାରି ଭିତରେ ରହିଛି ବଞ୍ଚିବାର ଓ ଜୀବନ ଗଢ଼ିବାର ଅଭିନବ କଳା ଓ କୌଶଳ। ଆଜି ମଧ୍ୟ ସମାଜର ଚାରିଆଡ଼େ ରାଗ, ଦ୍ୱେଷ, ଈର୍ଷା, ଅଶାନ୍ତିର ନିଆଁ ହୁ ହୁ ହୋଇ ଜଳୁଛି। ପ୍ରତ୍ୟେକ ନିଶ୍ୱାସରେ ଅବିଶ୍ୱାସର ଗନ୍ଧ ମଣିଷକୁ ଅଣନିଶ୍ୱାସୀ କରିପକାଉଛି। ତେବେ ଆଜି ବି ଯଦି ଜଣେ ଦେଖିପାରୁନଥିବା ଲୋକ ଓ ଜଣେ ଚାଲିପାରୁନଥିବା ଲୋକ ମିଳିଯାଆନ୍ତେ, ତେବେ ଏ ନିଆଁରୁ ସମାଜ ବଞ୍ଚିଯାଆନ୍ତା। ତେବେ ଦେଖିପାରୁନାହିଁ କିଏ? ଯେ ଦେଖିପାରୁନି ସେ ହେଉଛି ସମାଜର ଯୁବକ ବର୍ଗ, ଆଉ ଯେ ଚାଲିପାରୁନି ସେ ହେଉଛି ସମାଜର ବୟସ୍କ ଓ ଗୁରୁଜନ ବର୍ଗ। ଆଜି ଯଦି ଯୁବବର୍ଗ ବୃଦ୍ଧଙ୍କୁ କାନ୍ଧରେ ଧରି ପଥ ଚାଲିବାର ଏ ଦୁର୍ଲଭ କଳା ଶିଖିଯାଆନ୍ତେ, ତେବେ ଘରେ ଘରେ ଜଳୁଥିବା ଅଶାନ୍ତିର ନିଆଁ ଆପେ ଆପେ ଲିଭିଯାଆନ୍ତା। ବୃଦ୍ଧଙ୍କର ଅନୁଭବୀ ଆଖି ଓ ଯୁବଗୋଷ୍ଠୀର ଉତ୍ସାହୀ ଚରଣ ଯଦି ଏକ ହୋଇପାରନ୍ତା, ତେବେ ଅଖଣ୍ଡ ରାଷ୍ଟ୍ର ନିର୍ମାଣ କରିବାର ସ୍ୱପ୍ନ ସାକାର ହୋଇପାରନ୍ତା। କିନ୍ତୁ ଦୁର୍ଭାଗ୍ୟର କଥା, ବର୍ତ୍ତମାନ ସମାଜରେ ଯୁବଗୋଷ୍ଠୀକୁ ସଠିକ୍ ରାହା ନାହିଁ କି ବୃଦ୍ଧ ବୟସ୍କମାନଙ୍କ ପାଇଁ କାହାର ଆହାପଦ ବି ନାହିଁ। ଯୁବଗୋଷ୍ଠୀ ହୋଇଛି ଦୁର୍ବଳ, କାରଣ ମୋହଗ୍ରସ୍ତ ପିତାମାତା ପିଲାଙ୍କୁ ସଠିକ୍ ଅନୁଶାସନ ଦେବାରେ ପ୍ରାୟତଃ ବିଫଳ ହେବାର ଦେଖାଯାଉଛି। ଥରେ ପୁରାଣ ପୃଷ୍ଠାକୁ ଲେଉଟାଇଲେ, ଦୁର୍ଯ୍ୟୋଧନର ବ୍ୟକ୍ତିତ୍ୱ ଯେତିକି ଦୁର୍ବଳ ନୁହେଁ, ତାଠାରୁ ଅଧିକ ଦୁର୍ବଳ ହେଉଛି ଧୃତରାଷ୍ଟ୍ରଙ୍କର ବ୍ୟକ୍ତିତ୍ୱ। ଧୃତରାଷ୍ଟ୍ର ସବୁବେଳେ ମୋହ ପଥରେ ଚାଲୁଥିବାରୁ ପିଲାଙ୍କୁ ସଠିକ୍ ଅନୁଶାସନ ଦେଇପାରିଲେ ନାହିଁ। ସଠିକ୍ ପରାମର୍ଶ ଦେଇଥିଲେ କ'ଣ କେବେ ମହାଭାରତ ସୃଷ୍ଟି ହୋଇଥାନ୍ତା? କିନ୍ତୁ ମୋହର ଆସକ୍ତି ଏତେ ପ୍ରବଳ ଯେ ସେ ନିଜର ପିଲାମାନଙ୍କ ଚରିତ୍ରକୁ ସଂଶୋଧନ କରିପାରିଲା ନାହିଁ, ଏହା ହିଁ ଦୁଃଖର କାରଣ। ମୋହ ହେଉଛନ୍ତି ଧୃତରାଷ୍ଟ୍ର, ଆଉ ଗାନ୍ଧାରୀ ହେଉଛନ୍ତି ମମତା। ମମତା ହେଉଛି ମୋହର ପତିବ୍ରତା ନାରୀ, ସେ ଦେଖି ମଧ୍ୟ ଅଣଦେଖା କରିଦିଏ। ଯେଉଁଠି ବାପମାଙ୍କର ଠିକ୍ ଦୃଷ୍ଟି ନାହିଁ, ସେଠି ପିଲାମାନେ ଠିକ୍ ଦୃଷ୍ଟି ପାଇବେ କିପରି? ତେଣୁ ଫଳସ୍ୱରୂପ କୌରବଙ୍କର ନାଶ ହେଲା। ଅନୁରୂପ ଭାବରେ ଆଜିର ସମାଜରେ ବୟସ୍କ ଗୁରୁଜନମାନଙ୍କ ପ୍ରତି ଆମର ସମ୍ମାନବୋଧ ମଧ୍ୟ ନାହିଁ। ସେମାନଙ୍କୁ ଅଲୋଡ଼ା ଅଦରକାରୀ ବୋଲି ଭାବି ଆମେ ନିଜେ ଦୁଃଖ ଅଶାନ୍ତିକୁ ନିମନ୍ତ୍ରଣ କରୁଛେ। ସେଇଥିପାଇଁ ସମାଜ ହୋଇଛି କଂସେଇଖାନା। ପୁରାଣରେ ବିଦୁରଙ୍କୁ ଧର୍ମାତ୍ମା ରୂପେ ବିବେଚନା କରାଯାଏ, କିନ୍ତୁ ଅଭିମାନୀ ଦୁର୍ଯ୍ୟୋଧନ ବିଦୁରଙ୍କ ପରି ଅନୁଭବୀ ମହାତ୍ମାଙ୍କୁ ସର୍ବସମ୍ମୁଖରେ ଭର୍ତ୍ସନା କଲା, ଯାହାର ପରିଣତି ହେଲା ନିଜର ଅଧୋପତନ। ତେଣୁ ଯଥାର୍ଥରେ ମନୁ ମହାରାଜ କହିଛନ୍ତି ଯେ ବୟସ୍କମାନଙ୍କୁ ସମ୍ମାନ କଲେ ସେମାନଙ୍କ ଆଶୀର୍ବାଦରୁ ଆୟୁ, ବିଦ୍ୟା, ଯଶ ଓ ବଳ ବୃଦ୍ଧି ପାଏ। ସେଇଥିପାଇଁ ରାମାୟଣରେ ପ୍ରଭୁ ରାମଚନ୍ଦ୍ର ରାଜା ଦଶରଥଙ୍କ ଠାରୁ ଆରମ୍ଭ କରି କୁଳଗୁରୁ ବଶିଷ୍ଠ, ମନ୍ତ୍ରୀ ସୁମନ୍ତ୍ର ଓ ପୁଷ୍ପବାଟିକାର ମାଳି ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଇଛନ୍ତି ଉପଯୁକ୍ତ ସମ୍ମାନ। ବନବାସ ପରେ

ରାଜା ପରୀକ୍ଷିତଙ୍କୁ ଭାଗବତ ମହାପୁରାଣର ଅଷ୍ଟମ ଲକ୍ଷଣ ନିରୋଧ ବିଷୟରେ ବୁଝାଇଲେ। ଭଗବାନ ଯୋଗ ନିଦ୍ରାରେ ଥିବାବେଳେ ଜୀବମାନେ ଯେପରି ତାଙ୍କର ଶକ୍ତି ସହ ଲୀନ ହୋଇଥାନ୍ତି ତାହା ନିରୋଧ। ଯେଉଁଠି ଜୀବକୁ ପୁନର୍ବାର ଫେରିବାକୁ ହୁଏ ନାହିଁ ତାହା ମୁକ୍ତି। ଆଭାସ ଓ ନିରୋଧ ଯାହାଙ୍କଠାରୁ ପ୍ରକାଶିତ ହୁଏ ସେହି ହେଉଛନ୍ତି ଆଶ୍ରୟ, ସ୍ୱୟଂ ପରମ ବ୍ରହ୍ମ। ସେହି ନରହରିଙ୍କର ଅଂଶ ଅଶେଷ ଘଟରେ ପୂରିଥିବାରୁ ସେ ପ୍ରତ୍ୟେକ ଲୋକ ଭିତରେ ଆଧ୍ୟାତ୍ମିକ ପୁରୁଷ ରୂପେ ବିରାଜମାନ। ରାଜାଙ୍କୁ ସେବକମାନେ ଅନୁସରଣ କଲାପରି ମୂଳ ପଦ୍ମରୁ ବ୍ରହ୍ମରନ୍ଧ୍ରକୁ ପ୍ରାଣର ଆତଜାତ ହେବା ଫଳରେ କ୍ଷୁଧା ଓ ତୃଷା ତାକୁ ଅନୁସରଣ କରନ୍ତି। ଏହି କ୍ଷୁଧା ତୃଷା ନିବାରଣ ପାଇଁ ମୁଖ ସୃଷ୍ଟି ହେଲା। ମୁଖର ମୂଳ ହେଲା ତାଳୁ ଏବଂ ତାହା ଜିଭ ଦ୍ୱାରା ସଂଯୁକ୍ତ।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 62ତମ ଭାଗ। କଣ୍ଠଶିଳ୍ପୀ ମାନିଥିଲେ ସେବାରାଣୀ ମହାପାତ୍ର, ମଧୁଲିତ ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 3.6 ମିଟର ତଥା 972 କିଲୋ ହର୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ।

0: କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସୋହତା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ବାଲ୍ୟବିବାହ ରୋକିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ବାଲ୍ୟବିବାହ ରୋକିବା ପାଇଁ ଆଇନଗତ ପଦକ୍ଷେପ ସହ ସଚେତନତା ପରାମର୍ଶ ଓ ସମନ୍ୱୟକୁ ଗୁରୁତ୍ୱ ଦେଇଥିଲେ। ଭଦ୍ରକ ଜିଲ୍ଲାରେ ମଧ୍ୟ ବାଲ୍ୟବିବାହ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଅନୁଷ୍ଠିତ 18 ବର୍ଷରୁ କମ୍ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଥିବା ପୁରୁଷ ଓ ବ୍ରୋଞ୍ଜ ପଦକ ବିଜେତା ମହିଳା ଦଳର ଖେଳାଳିମାନଙ୍କୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆର୍ଥିକ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ପୁରୁଷ ଦଳରେ ସାମିଲ ଓଡ଼ିଆ ଖେଳାଳି ଅର୍ମାନ ସୋରେନ୍ଙ୍କୁ 2,50,000 ଟଙ୍କା ଏବଂ ମହିଳା ଦଳରେ ସାମିଲ ଥିବା 4 ଜଣ ଖେଳାଳିଙ୍କୁ 83,500 ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ଅପରପକ୍ଷରେ ଗତକାଲି 7 ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32 ସମୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଡାକ୍ତର ନୀଳମାଧବ ରଥ।
2: ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କୁ ଭୟ, ଅବହେଳା, ସାମାଜିକ ଘୃଣା ବା

0: ଧ୍ୟାନ କରିବା, ପ୍ରାର୍ଥନା, ଯୋଗାଭ୍ୟାସ, ବ୍ୟାୟାମ ଆଦିରେ ନିୟୋଜିତ ରହିବା ରୋଗୀକୁ ସୁସ୍ଥ କରିଥାଏ। କେବଳ ଶାରୀରିକ ଅବସ୍ଥା ନୁହଁ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ପରିବେଶରେ ରୋଗୀ ରହିଲେ ଜଲ୍ଦି ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥାଏ। ଆଇନ ସହାୟତା, ଚିକିତ୍ସାଳୟ, ଜାତୀୟ ତଥା ଜିଲ୍ଲା ମାନସିକ ଚିକିତ୍ସା କେନ୍ଦ୍ର ଆଉ ନିଶାମୁକ୍ତି କେନ୍ଦ୍ରର ସାହାଯ୍ୟ ନେବା ଦ୍ୱାରା ରୋଗୀର ସାମାଜିକ, ଆର୍ଥିକ, ଆଇନଗତ ଥଇଥାନ ସୁଦୃଢ଼ ହୋଇଥାଏ। ନିଶା ଖାଇ ସନ୍ଦେହରେ ଭ୍ରମରେ ଅନ୍ୟର କ୍ଷତି କରିବା ବା ଅପରାଧରେ ଜଡ଼ିତ ହେବା ଦ୍ୱାରା ରୋଗୀକୁ ଅପରାଧ ପାଇଁ ଦଣ୍ଡ ନିଶ୍ଚିତ ଦିଆଯିବ। ମାନସିକ ରୋଗ ଆଳରେ ଜଣେ ଜଘନ୍ୟ ଅପରାଧ କରି ଆଇନ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ରୋଗୀର ଅବଶେଷ ମାନସିକ ସୁସ୍ଥତାର ସାହାଯ୍ୟ ନେଇ ତା ତରଫରୁ ନିଜର ମନକୁ ଭଲ କରିବାର ପ୍ରଚେଷ୍ଟା ରୋଗୀ ମଧ୍ୟରେ ରହିବା ଉଚିତ। ଏହା ତାର ଅଧିକାର ଏବଂ ଦାୟିତ୍ୱ ମଧ୍ୟ। ରୋଗୀ ଉଚିତ ଚିକିତ୍ସା, ସାମାଜିକ ନିରାପତ୍ତା, ସମ୍ମାନର ଯୋଗ୍ୟ ଏବଂ ଏହାଦ୍ୱାରା ସିଏ ରୋଗମୁକ୍ତ ହେବ, ଏଇଟା ତାର ଅଧିକାର। ଏଥିରେ ଉଦାତ୍ତ ଭାବନା ଓ ସମ୍ପୂର୍ଣ୍ଣ ଦାୟିତ୍ୱବାନ ହେବା ଆମ ସମସ୍ତ ଡାକ୍ତର ଏବଂ ଜନସମାଜର ତଥା ପ୍ରଶାସନର ନୈତିକ ତଥା ପବିତ୍ର କର୍ତ୍ତବ୍ୟ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣୁଥିଲେ ଆଲୋଚନା ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଥିଲେ ଡାକ୍ତର ନୀଳମାଧବ ରଥ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 360.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀ

ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରତିନିଧି ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ ଏନ୍ଡିଏ ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବା ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିମଧ୍ୟରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ ପ୍ରଦାନ କରିଥିବା ଶୁଭେଚ୍ଛା ପତ୍ରରେ କହିଛନ୍ତି, ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଶ୍ରୀଲଙ୍କା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରେରଣା ପ୍ରଦାନ କରିଛି। ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦିଙ୍କୁ ଏକ ଆଦର୍ଶ ନେତୃତ୍ୱର ଉଦାହରଣ ଭାବେ ବର୍ଣ୍ଣନା କରିଛନ୍ତି। 25 କୋଟି ନାଗରିକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉର୍ଦ୍ଧ୍ୱକୁ ଉତ୍ଥାନ କରିବା ଶ୍ରୀ ମୋଦିଙ୍କର ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଛନ୍ତି। ତ୍ରିନିଦାଦ ଓ ଟବାକୋ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଷର କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ବୈଶ୍ୱିକ ପ୍ରସଙ୍ଗରେ ଭାରତ ଏକ ପ୍ରମୁଖ ରାଷ୍ଟ୍ର ଭାବେ ବିକଶିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶେଷର ଭାରତର ବୈଦେଶିକ ନୀତି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂରଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22ଟି ଏନ୍ଡିଏ ଶାସିତ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ, ଭିତ୍ତିଭୂମି ବିକାଶ ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 2 ଦିନିଆ ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୁଲ୍ଗେରିଆ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଗସ୍ତ ଦ୍ୱିତୀୟ ପର୍ଯ୍ୟାୟରେ ଫିନ୍ଲାଣ୍ଡରେ ଆୟୋଜିତ ଚତୁର୍ଦ୍ଦଶ କୁଲତରନ୍ତା ଆଲୋଚନାରେ ଡକ୍ଟର ଜୟଶଙ୍କର ଅଂଶଗ୍ରହଣ କରିବେ। ପରିବର୍ତ୍ତିତ ବିଶ୍ୱ ଆଞ୍ଚଳିକ ଏବଂ ସ୍ଥାନୀୟ ଦୃଷ୍ଟିକୋଣ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ଫିନ୍ଲାଣ୍ଡ ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ଆକ୍ରମଣ ଜୋରଦାର ହୋଇଛି। ଓମାନ ଉପକୂଳରେ ଆମେରିକା ଏକ ଆପାଚି ହେଲିକପ୍ଟରକୁ ଇରାନ ଡ୍ରୋନ୍ ମାଧ୍ୟମରେ କରିଥିବା ଆକ୍ରମଣ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଆମେରିକା ଅଧିକାରୀ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ହେଲିକପ୍ଟରରୁ 2 ଜଣ ଯାକ ପାଇଲଟ୍କୁ ଉଦ୍ଧାର କରାଯାଇଛି ବୋଲି ଆମେରିକା ସେନା ସୂଚନା ଦେଇଛି। ଆମେରିକାର ପ୍ରତି

0: ବିଶ୍ୱବିଦ୍ୟାଳୟ ଏବଂ ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅଧ୍ୟକ୍ଷ ଡକ୍ଟର ବିନୀତ ଯୋଶୀ ଏହି ଅନୁଦାନ ପତ୍ର ପ୍ରଦାନ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଭାରତରେ ପ୍ରତିଷ୍ଠା ହେବାକୁ ଥିବା ଅନୁଷ୍ଠାନ ଜାତୀୟ ଶିକ୍ଷାନୀତି 2020 ଆନ୍ତର୍ଜାତିକ ଦୃଷ୍ଟିକୋଣକୁ ଗତିଶୀଳ କରିବାରେ ସହାୟକ ହେବ। ଦେଶରେ ଗୁଣାତ୍ମକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ବିଶ୍ୱ ସହଭାଗିତା ଏବଂ ନବସୃଜନ ଗବେଷଣା କ୍ଷେତ୍ରକୁ ଏହି ପଦକ୍ଷେପ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ କେତେକ ରାଜ୍ୟରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ତରଫରୁ କ୍ୟାମ୍ପସ୍ ପ୍ରତିଷ୍ଠା କରାଯିବ। ବିଶ୍ୱସ୍ତରରେ ପ୍ରତିଯୋଗିତା, ସମାବେଶୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶିକ୍ଷା ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଶୁଣିବା ଯୁବବର୍ଗଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ 12 ବର୍ଷ ମଧ୍ୟରେ ଦେଶର ଯୁବଶକ୍ତିକୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ବିକଶିତ ଭାରତ ନିର୍ମାଣ ଏବଂ ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତକୁ ଅଧିକ ସଶକ୍ତ କରିବାରେ ଯୁବବର୍ଗଙ୍କ ଭୂମିକା ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। 12 କୋଟିରୁ ଅଧିକ ନୂତନ ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ସହଯୋଗ ପ୍ରଦାନ କରାଯାଇଛି। ନିଯୁକ୍ତି ପଛରେ ନ ଉଡ଼ାଇ ଆତ୍ମନିର୍ଭରଶୀଳ ଏବଂ ନିଯୁକ୍ତି ପ୍ରଦାନକାରୀ ଭାବେ ଯୁବବର୍ଗଙ୍କୁ ସରକାର ପ୍ରେରଣା ପ୍ରଦାନ କରିଛନ୍ତି। ଆଗାମୀ ଆୟାରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଥିବା ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ସୂଚନା ଦେଇଛି। ଏହି ଦୁଇ ଦେଶରେ ଭାରତୀୟ ଦଳ T20 ସିରିଜ୍ ଖେଳିବ। ମ୍ୟାଚ୍ ଖେଳିବା ନେଇ ଫିଟ୍ ନଥିବାରୁ ମହମ୍ମଦ ସିରାଜଙ୍କୁ ଦଳରୁ ବାଦ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବୋଲି BCCI ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଆଜି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗରମ ହେବା ନେଇ ଆକଳନ କରିଛି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଉତ୍ତରପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନ କେତେକ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଓଡ଼ିଶା ସମେତ କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଆସନ୍ତା 3 ଦିନ ମଧ୍ୟରେ ଦେଶର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଆଜି ଘୂର୍ଣ୍ଣିଝଡ଼ ସହିତ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ବୈଠକ। ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡକୁ ଆଜିଠାରୁ 2 ଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନର ବିଭିନ୍ନ ଅଞ୍ଚଳରେ ଆମେରିକା ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ ଶୁଣିଲେ ଆଞ୍ଚଳିକ ସମ୍ବାଦ। ପରେ ଆମର ସହିତ ଉପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର ସମ ଷ୍ଟୁଡିଓ ଘଡ଼ିରେ 7:25। ଏବେ ଆସନ୍ତୁ ଶୁଣିବା ଆମର ମାସିକ ସାହିତ୍ୟ ପତ୍ରିକା କସ୍ତୁରୀ। ଏହାର ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନା ବିଶ୍ୱନାଥ ପାଣିଗ୍ରାହୀ। ଆଜିର ସମ୍ପାଦକୀୟରେ ଶୁଣିବେ ଶିଶୁ ସାହିତ୍ୟ, ପରେ ପରେ ଆଲୋଚନାରେ ଶୁଣିବେ କବି ବୈଶ୍ୟ ସଦାଶିବଙ୍କ ରାମଲୀଳା ନିରଞ୍ଜନ ରଥଙ୍କ ଦ୍ୱାରା।

ନମସ୍କାର ଶ୍ରୋତା ବନ୍ଧୁ, ସାରସ୍ୱତ ସାଧନାର ନବଦିଗନ୍ତ, ସୃଜନଶୀଳ ଚେତନାର ନବଝଙ୍କାର ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସାମୁକାକୁ ଆପଣଙ୍କୁ ସ୍ୱାଗତ। ଆକାଶବାଣୀ କେନ୍ଦ୍ର ଶ୍ରୋତା ହୃଦୟର ଅମୃତ ଉଲ୍ଲାସ ସକାଳଠାରୁ ସଞ୍ଜ ପର୍ଯ୍ୟନ୍ତ ଶ୍ରୋତାବନ୍ଧୁମାନଙ୍କ ମନଶ୍ଚକ୍ୟୁ କରିଥାଏ ନିରନ୍ତର ପୁଲକିତ। ହୋଇପାରେ ଏହା ମନୋରଞ୍ଜନର ମାଧ୍ୟମ, କିନ୍ତୁ ଗୋଟିଏ ମହାନ ଜାତି ଓ ସଂସ୍କୃତିର ନିଷ୍କପଟ ଆତ୍ମୀୟତାର ମଧୁର ପ୍ରତିଫଳନ, ଭାବନାଙ୍କୁ ଭାବଭୂମି ସହିତ ଯୋଡ଼ିବାରେ ଏକ ଶ୍ରେଷ୍ଠ ପ୍ରୟାସ। ଶ୍ରୋତାର ଇନ୍ଦ୍ରିୟ କଳ୍ପନା ଆବେଗ ଓ ସ୍ମୃତିକୁ ପରିବ୍ୟାପ୍ତ କରି ଚେତନାୟତ ସ୍ତରକୁ ଉଜ୍ଜୀବିତ ଓ ଉଦ୍ଧାୟିତ କରିଥାଏ ଏହି ଆକାଶବାଣୀ କେନ୍ଦ୍ର। ବିଜ୍ଞାନ ଓ ବୈଷୟିକ ଜ୍ଞାନ ଯୁଗରେ କୃତ୍ରିମ ବୁଦ୍ଧିମତାର ପ୍ରହେଳିକା ମଧ୍ୟରେ ନିରବି ଯାଇନି ଏହାର ଆତ୍ମୀୟତାର ସ୍ୱର। ବଡ଼ ସୌଭାଗ୍ୟର ବିଷୟ, ଯୋଗାଯୋଗ ବ୍ୟବସ୍ଥାର ଅଦ୍ଭୁତ ରୂପ ସମୃଦ୍ଧି ଦ୍ୱାରା ସମ୍ପ୍ରତି ବିଶ୍ୱ ଯେପରି ଗୋଟିଏ ବୈଦ୍ୟୁତିକ ଓ ପ୍ରଯୁକ୍ତି ବିଦ୍ୟାର କୁଟୀରରେ ପରିଣତ ହୋଇପାରିଛି। ଆକାଶବାଣୀ ଗଣମାଧ୍ୟମର ଏକ ମୁଖ୍ୟ ଅଂଶ ଭାବେ ସ୍ୱୀକୃତ ଏହି ବେତାର ସାମାଜିକ ଜୀବନରେ ଆଣିପାରିଛି ବିପୁଳ ପରିବର୍ତ୍ତନ। ବିଶେଷତଃ ଶ୍ରୁତିକଳା କ୍ଷେତ୍ରରେ ଏକ କ୍ରାନ୍ତିକାରୀ ଅଧ୍ୟାୟଟିଏ ସୃଷ୍ଟି କରି ମନୁଷ୍ୟର ଭାବନା ଶକ୍ତିକୁ ଜାଗ୍ରତ କରିପାରିଛି। ସର୍ଜନାତ୍ମକ ଅଭିବ୍ୟକ୍ତି ପାଇଁ ଏକ ବିସ୍ତୃତ କ୍ଷେତ୍ରଟି ପ୍ରସ୍ତୁତ କରିପାରିଛି ଆଜିର ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ଯୁଗରେ। ଧ୍ୱନିପରି ଏକ ସୂକ୍ଷ୍ମ ଓ ଅରୂପ ଚିତ୍ରକୁ ଶବ୍ଦଚିତ୍ର ମାଧ୍ୟମରେ ଚମତ୍କାରିତା ସୃଷ୍ଟି କରିପାରି ଜନସାଧାରଣଙ୍କ ନୂତନ ଜିଜ୍ଞାସାକୁ ପ୍ରତିବିମ୍ବିତ କରିପାରିଛି ଏହି ଆକାଶବାଣୀ। ପୁଣି ଗଣଚେତନାକୁ ନିୟନ୍ତ୍ରଣ କରିବାରେ ଅସାଧାରଣ କ୍ଷମତା

0: सम्पादकीय। नमस्कार। ଆଜି ସାମୂହିକ କାର୍ଯ୍ୟକ୍ରମରେ ଖୋଜି ପାଇଛୁ ତିନୋଟି ମୁକ୍ତାର ସନ୍ଧାନ। ଗଳ୍ପରେ ଗାଳିପିକା ସୁଜାତା ଷଡ଼ଙ୍ଗୀଙ୍କ ରକ୍ତ ଗୋଲା ଭଳି ଗଳ୍ପ, କବିତାରେ କବି କେ ଶ୍ୟାମବାବୁ ଦୋରାଙ୍କ ସହସନାସିକା ମୋରୁ କୃଷ୍ଣଚୂଡ଼ା ଏବଂ ଆଙ୍ଗୁଠି ଶୀର୍ଷକ କବିତା, ପ୍ରବନ୍ଧରେ ପ୍ରାବନ୍ଧିକ ମୋତିଲାଲ ପତିଙ୍କ ଭଞ୍ଜ ଚୌପଦେ ଶବ୍ଦାର୍ଥ ମାଧୁରୀ ଭଳି ପ୍ରବନ୍ଧ। ସାମ୍ପ୍ରତିକ ଓଡ଼ିଆ କଥା ଜଗତରେ ଗାଳ୍ପିକା ସୁଜାତା ଷଡ଼ଙ୍ଗୀ ଏକ ପରିଚିତ ପ୍ରତିଭା। ଏକାଧାରାରେ ଜଣେ ସୁଲେଖିକା, ପ୍ରାବନ୍ଧିକା ଓ ଗାଳ୍ପିକା ଭାବରେ ସମଗ୍ର ଓଡ଼ିଶାରେ ସୁପରିଚିତ ବ୍ୟକ୍ତିତ୍ୱଟିଏ। ଗାଳ୍ପିକା ଶ୍ରୀମତୀ ଷଡ଼ଙ୍ଗୀ ଆମ ସମାଜରେ ଘଟୁଥିବା ସାଧାରଣ ଘଟଣା କେନ୍ଦ୍ର କରି ଗଢ଼ି ତୋଳନ୍ତି ଗଳ୍ପର ସୁନ୍ଦର ପ୍ଲଟ୍ଟିଏ। ଗାଳ୍ପିକାଙ୍କ ଅନେକ ଗଳ୍ପ ମଧ୍ୟରୁ ରକ୍ତ ଗୋଲାପ ଶୀର୍ଷକ ଗଳ୍ପଟି ଏକ ବହୁ ଚର୍ଚ୍ଚିତ ଗଳ୍ପ। ଏହି ଗଳ୍ପଟି ଏକ ପ୍ରେମମୂଳକ ହେଲେ ମଧ୍ୟ ପ୍ରତୀକାତ୍ମକ ଏବଂ ଶେଷରେ କରୁଣ ରସରେ ପରିପୂର୍ଣ୍ଣ। ତାହେଲେ ଆସନ୍ତୁ ଶୁଣିବା ଗାଳ୍ପିକା ସୁଜାତା ଷଡ଼ଙ୍ଗୀଙ୍କ ଆବେଗପୂର୍ଣ୍ଣ ଗଳ୍ପ ରକ୍ତ ଗୋଲାପ ଶୀର୍ଷକରୁ।
1: ମୋ ଗଳ୍ପର ଶୀର୍ଷକ ରକ୍ତ ଗୋଲାପ। ମ୍ୟୁଜିକ୍ ପ୍ଲେୟାରରୁ ଆସି ଆସୁଥିବା ଗୀତର ଲହରୀ କୋଠରୀ ଭିତରେ ତରଙ୍ଗ ଭାଙ୍ଗୁଛି। ଅନୁପମା ଦିଦିଙ୍କ ମନ ଭିତରେ ଅସୁମାରୀ ଆଶା, ବସନ୍ତର ଆଗମନରେ ଶୀତର ପ୍ରକୋପ କମି କମି ଆସିଲାଣି, ଆଉ ଦେଖାଯାଉନି ଭୋରୁ ଅମାନିଆ କୁହୁଡ଼ିର ମେଳ। ଦିଦିଙ୍କ ବାଡ଼ିପଟେ ବଗିଚାର ଗଛଗୁଡ଼ିକ ନୂଆ କରି ପତ୍ରଫୁଲରେ ସଜେଇ ହେଲାଣି। ଝରକା ଦେଇ ବାହାରକୁ ଚାହିଁ ଦେଖିଲେ ଦିଦି, ବଗିଚାର ଗଛଗୁଡ଼ିକ ବସନ୍ତର ମଳୟ ପରେ ସେ ଦୋହଲି ଦୋହଲି ସତେ ଯେମିତି ଦିଦିଙ୍କୁ ଖତେଇ ହେଉଛନ୍ତି। ଗଛଗୁଡ଼ିକ ଖୋଲା ଆକାଶ ତଳେ ସ୍ୱାଧୀନ ଭାବେ ହସୁଛନ୍ତି, ସିନା ସେମାନଙ୍କ ଭଳି ସ୍ୱାଧୀନତା ପାଇପାରିନାହାନ୍ତି। ସଞ୍ଜ ନଇ ଆସିଲା, ଝରକା ଦେଇ ଦେଖୁ ଦେଖୁ ଅନ୍ଧାର କୋଠରୀ ଭିତରକୁ ମାଡ଼ି ଆସିଲା ଦିଦିଙ୍କର ନିଜର ବୋଲି ସେଇ ଘର ଖଣ୍ଡେ ବଗିଚା ଖଣ୍ଡକ। ତାଙ୍କର ଯତ୍ନ ନେଉଥିବା କାମବାଲି ଆଉ ହାତ ଗଣିତି କେତେ ଜଣ ପୁରାତନ ଛାତ୍ରଛାତ୍ରୀ। ଅନୁପମା ଦିଦି ଅବିବାହିତା, ସାଂସାରିକ ସୁଖ ଦୁଃଖର ସ୍ୱାଦ ଚାଖି ନାହାନ୍ତି। ଦେଖିବାକୁ ସେ ଖୁବ୍ ସୁନ୍ଦରୀ, ତୋଫା ଗୋରା ରଙ୍ଗର ମୁଲାୟମ ଶରୀର, ଖୁବ୍ ଆକର୍ଷଣୀୟ ଦେଖାଯାଆନ୍ତି ଦିଦି। ଅନୁପମା ଦିଦି ରିଟାୟାର୍ଡ ହେଲା ପରେ ଭାରି ଏକୁଟିଆ ହୋଇଯାଇଛନ୍ତି। ଆଜି କାହିଁକି ତାଙ୍କ ମନଟା ଭଲ ଲାଗୁନି, ତାଙ୍କ ଜୀବନର ଅସଜଡ଼ା ଘଟଣା ଗୁଡ଼ିକୁ ସଜାଡ଼ି ଦେବାକୁ ଇଚ୍ଛା କରୁଛନ୍ତି। ଜୀବନର କିଛି ପାଇ କିଛି ହରାଇବାର ମୁହୂର୍ତ୍ତକୁ ତର୍ଜମା କରିବାରେ ତାଙ୍କ ମନଟା ପ୍ରାଫୁଲ୍ଲିତ ହୋଇଉଠୁଛି, କିନ୍ତୁ କିଛି ବି କରିପାରୁନାହାନ୍ତି ସେ। ବ୍ୟକ୍ତିଗତ ଜୀବନରେ ସେ ବିଫଳ ହୋଇଛନ୍ତି, ସିନା ସେ ଜଣେ ଉତ୍ତମ ଶିକ୍ଷୟିତ୍ରୀ ଭାବେ ଢେର ସୁନାମ ଅର୍ଜନ କରିଛନ୍ତି। ଆଜି ସନ୍ଧ୍ୟା ହେବା ପରଠାରୁ ଟିକିଏ ଆନମନା ହୋଇଯାଇଛନ୍ତି ସେ। ପୁରୁଣା ଦିନର ନିଜ ପ୍ରେମାନୁଭୂତିର ଅଭୁଲା ସ୍ମୃତିକୁ ମନ୍ଥନ କରି ବ୍ୟଥିତ ହୋଇପଡ଼ୁଛନ୍ତି। ବାହାରେ ଅଳ୍ପ ଅଳ୍ପ ଶୀତର ପ୍ରଭାବ ପଡ଼ି ଆସିଲାଣି, ମନଟା ବ୍ୟତିବ୍ୟସ୍ତ ହୋଇଉଠୁଛି। ସବୁ କାମ ସାରି ବେଡ଼କୁ ସେ ଆସିଲେ ଦିଦି। ସାମ୍ନାରେ ବହିଥାକ ଉପରେ ନଜର ପଡ଼ିଲା ତାଙ୍କର। ଶୋଇବା ପୂର୍ବରୁ କିଛି ଲେଖାପଢ଼ାର ଅଭ୍ୟାସ ରଖିଥାନ୍ତି। ସେ ଥାକରୁ ପୁରୁଣା ମାଗାଜିନ୍ଟିଏ ବାହାର କରି ଆଣି ଆସି

0: ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏକ ପରିତୃପ୍ତି ଭରା ଦିବ୍ୟ ନିଦ୍ରାରେ। ତାଙ୍କର ମରଶରୀର ସତ୍କାର କରାଗଲା। ଚିତା ଲିଭି ଆସିଲା ପରେ ଦେଖାଗଲା ଯେ ଜଣେ ଅଜଣା ବୟସ୍କ ବ୍ୟକ୍ତି ମୁଣ୍ଡକୁ ନୁଆଁଇ ନୀରବରେ ଚିତା ପାଖରେ ବସି ରହିଛନ୍ତି। ହାତରେ ତାଙ୍କର ଗୋଟିଏ ସତେଜ ରକ୍ତ ଗୋଲାପ ଫୁଲଟିଏ। ସେ ସେମିତି ଏକ ଲକ୍ଷ୍ୟରେ ଚିତାକୁ ଚାହିଁ ରହିଛନ୍ତି। ଟେବୁଲ ଉପରେ ଦିଦିଙ୍କ ହାତ ଲେଖା କାଗଜଟିଏ ଠୁଆ ହୋଇଥାଏ। ସେଥିରେ ଲେଖା ହୋଇଥିଲା, ମୁଁ ତୁମର ହୋଇପାରିଲିନି ସିନା, ମୋ ଶେଷ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରିବ, ମୋ ମର ଶରୀର ଉପରେ ରକ୍ତ ଗୋଲାପଟିଏ ଉପହାର ଦେବ, ଏହା ହିଁ ମୋ ଜୀବନର ଶେଷ ସନ୍ଦକ।
1: ସାମ୍ପ୍ରତିକ ଓଡ଼ିଆ କବିତା ରାଜ୍ୟରେ କବି କେ ଶ୍ୟାମବାବୁ ଦ୍ୱାରା ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ଏକାଧାରେ ଜଣେ କବି, ଗାଳ୍ପିକ ଓ ସାରସ୍ୱତ ସଂଗଠକ ଭାବେ ବେଶ ଜଣାଶୁଣା। ଶବ୍ଦରେ ଶବ୍ଦରେ କାବ୍ୟର ହର୍ମ୍ୟଟିଏ ଗଢ଼ି ତୋଳିବାର ଅସୀମ କ୍ଷମତା ରଖନ୍ତି ସେ। କବି ଶ୍ୟାମବାବୁଙ୍କ ପୃଥିବୀ ଅନୁଭବର ତୀବ୍ରତା ମହନୀୟ। ପ୍ରକୃତି ଭିତରେ ମାଆର ସତାକୁ ଅନୁଭବ କରନ୍ତି ସେ, ତେଣୁ ଉଦାରକଣ୍ଠରେ ଗାଇ ଉଠନ୍ତି।
2: ପ୍ରଥମ କବିତାର ଶୀର୍ଷକ ସହସ୍ର ନାସିକ ମୋର। କବିତା ଋତୁମତୀ। ଏ କବିତାର ଶବ୍ଦମାନଙ୍କୁ ମୁଁ କିନ୍ତୁ ସହିପାରୁନି ସହଜରେ, ବାସ୍ନାମୟ ବଗିଚାଟିଏ କରି ଗଢ଼ିପାରୁନି। ଏ ଶବ୍ଦମାନଙ୍କର ଛାଇ ବି ଏତେ ଅସହନୀୟ ଯେ ବସିପାରୁନି ଘଡ଼ିଏ ସ୍ଥିର ହୋଇ। ଏହାର କଥ୍ୟତ ମୋ ପାଇଁ ଓକାଳ, ଆଉ ଚିତ୍ର ନର୍କର ଦ୍ୱାର। ମନ୍ତୁଡ଼ି ଶାଳକୁ ଦେଖି ଦୂରରୁ ପାଖକୁ ଯାଏ ନା। ସେ ଗନ୍ଧର ଉତ୍କଟତାକୁ ମୁଁ ଘୃଣା କରେ। ଆଶ୍ଚର୍ଯ୍ୟ ହୁଏ, ନାରୀଟିଏ ସବୁ ଶହେ କେମିତି। ମୁଁ ମୋ ଘ୍ରାଣେନ୍ଦ୍ରିୟର କବାଟ ଧଡ଼ କରି ବନ୍ଦ କରିଦିଏ। ପ୍ରକୃତି ପାରେ ନା, ବରଂ ପ୍ରକୃତି ସହ ଅସହମତ ହୁଏ। ମୁଁ ମୋ ମାଆକୁ କିନ୍ତୁ ଅକଳ୍ପନୀୟ ଭାବେ ଭଲ ପାଏ। ଚୁମିଯାଏ ତା ଅପରିଚ୍ଛନ୍ନ ହାତକୁ, ମଥାକୁ, ଅନୁଭବ କରେ ଏଇ ଏଇ ମୁଁ ଯେମିତି ପାଦ ଥାପିଛି ଏ ପୃଥିବୀରେ। ମା ଯାହା ଦେଖିପାରିନି ତା ଅଭ୍ୟନ୍ତରକୁ, ଅନ୍ତରର ଆଲୋକକୁ, ମୁଁ ତାହା ଦେଖିଛି, ଛୁଇଁଛି। ଲାଗିଛି ମୋ ଆଖି ଓ ହାତ ଯେମିତି ମୋର ନୁହେଁ, ମୋ ମାଆର। ତା ରକ୍ତ ବହୁଛି ମୋ ଧମନୀରେ, ତାର ତମାମ ସହନଶୀଳତା ଅସ୍ଥି ମଜା ହୋଇ ବଢ଼ୁଛି ମୋର ହାଡ଼ରେ, ଆଉ ମୋ ମାଂସ ମାଆର ହିଁ ଭଗ୍ନାଂଶ। ମୁଁ ମୋ ମାଆକୁ କେତେ ଯେ ଭଲ

0: ଆଉ ପ୍ରତ୍ୟେକ କ୍ଷତରୁ ତମର ରକ୍ତ ନୁହେଁ ଟୋପା ଟୋପା ଗୀତ ଝରୁଥିବ। ଦିନେ ଦେଖିଲା ବେଳକୁ କୃଷ୍ଣଗୁଡ଼ା କିନ୍ତୁ ତା ଜାଗାରେ ଆଉ ନଥିବ। ଦିନେ ଦେଖିଲା ବେଳକୁ କୃଷ୍ଣଗୁଡ଼ା କିନ୍ତୁ ତା ଜାଗାରେ ଆଉ ନଥିବ। ହୁଏତ ପକ୍ଷୀ ପରି କୃଷ୍ଣଗୁଡ଼ାର ବି ହଳେ ଡେଣା ଥିବ, ହୁଏତ ସେ ଖୁବ୍ ଦୂରକୁ ଆହୁରି ଦୂରକୁ ଚାଲିଯାଇଥିବ, ହୁଏତ ତମେ ନଥିବା ଜାଗାରେ ସେ ତମକୁ ହିଁ ଖୋଜୁଥିବ। ତମକୁ ପାଇଯିବାର ଅର୍ଥ ଯଦି ପରାଜୟ, ତମକୁ ପାଇଯିବାର ଅର୍ଥ ଯଦି ପରାଜୟ, ତେବେ ଖୋଜିବା ହିଁ ତମକୁ ପାଇଯିବା ବୋଲି ସେ କାଳେ ବୁଝିସାରିଥିବ, ସେ କାଳେ ବୁଝିସାରିଥିବ।
1: କି ବ୍ୟାକୁଳତା, କି ଚମତ୍କାର ପରିକଳ୍ପନା କବିଙ୍କର! ଆଙ୍ଗୁଠି ସ୍ପର୍ଶରେ ଗୋଟିଏ ଜନ୍ମ ପରିତୃପ୍ତି ମିଳିଯିବ, ଜୀବନର ସବୁ ପରିପୂର୍ଣ୍ଣତା। ଏଇ ତ ପ୍ରେମ, ଯାହାକୁ ପାଇବି ପାଇ ହୁଏ ନା, ଦେଖିବି ଦେଖି ହୁଏ ନା, ଧରିବି ଧରି ହୁଏ ନା। ଏଇ ତ ପ୍ରେମ, ଯାହାକୁ ଖାଲି ଅବଶୋଷ, ଯେତେ ପାଇଲେ ଆହୁରି ଶୋଷ ଆହୁରି ଇଚ୍ଛା। ଏଠି ଫୁଟି ଉଠିଛି କବିଙ୍କ ପ୍ରଗାଢ଼ ଆତ୍ମବିଶ୍ୱାସ। ତେଣୁ କବି କୁହନ୍ତି,
0: ତୃତୀୟ କବିତା ଆଙ୍ଗୁଠି। ଶୂନ୍ୟରେ ହଲୁଥିଲା ଆଙ୍ଗୁଠି, ଆଙ୍ଗୁଠିରୁ ସଞ୍ଚରି ଆସୁଥିଲା ସ୍ୱର, ପବନ ମିଶିଯାଉଥିଲା ପବନ ସହ, ସ୍ୱର ଯୋଡ଼ି ହେଉଥିଲା ସ୍ୱର ସହ, ଅନ୍ତରରୁ ନିଃସୃତ ଏ ସ୍ୱର, ଶବ୍ଦର ମୋହଘରାରୁ ଟୋପା ଟୋପା ନିଗିଡ଼ି ପଡ଼ୁଥିବା ସ୍ୱର, ସ୍ୱରର ସ୍ୱର ଅସ୍ୱରର ସ୍ୱର, ଆଙ୍ଗୁଠି କ'ଣ ଆଙ୍ଗୁଠି, ଆଙ୍ଗୁଠି ତ ଏକ ସୁକୁମାର ପ୍ରପାତ ପବନର ପ୍ରଳୟର। ଦର୍ପରେ ଚାଲୁଥିବା ବେଳେ ଆଙ୍ଗୁଠି ଏକ ଅହଙ୍କାର, ଦର୍ପରେ ଚାଲୁଥିବା ବେଳେ ଆଙ୍ଗୁଠି ଏକ ଅହଙ୍କାର, ମଥାପାତି ଠିଆ ହେଇଛ ତ ଆଙ୍ଗୁଠି ଏକ ଦାସତ୍ୱ। ଆଙ୍ଗୁଠି ସେହି ସମ୍ବିଧାନ, କାହା ନା କାହାର ଦାୟରେ ବଦଳୁଥାଏ ବାରମ୍ବାର। ଦିନେ ହାତଟିଏ ମୋ ଆଙ୍ଗୁଠି ଧରି ଚାଲି ଶିଖେଇଥିଲା, ସେହି ହାତକୁ ଆଜି ଛାଡ଼ି ଦେଇ ଆସିଛି ଘୋର ବନସ୍ତରେ। ଆଜିକ ପାଇଁ ସେହି ହାତ ମୁଁ ସିଝୁଛି ଖରାରେ ନିଆଁରେ, ଆଜିକ ପାଇଁ

ଭଞ୍ଜଙ୍ଗ ଆବିର୍ଭାବ ପରେ ସେ ଚୌପତି ରଚନା ଶୈଳୀକୁ ରାଗାନୁଗା କରି ସେଥିରେ ଜୀବନ ଜଞ୍ଜାଳ ପ୍ରେମ ବ୍ୟୟ ଇତ୍ୟାଦି ବିଷୟକୁ ଅନୁଗୁମ୍ଫନ କରି ଚୌପତି ଗୁଡ଼ିକୁ ରଚନା କରିଛନ୍ତି ଏବଂ ସେହି ଚୌପତି ଗୁଡ଼ିକୁ ବିଭିନ୍ନ ରାଗ ଭିତ୍ତିକ କରିଛନ୍ତି। ତାଙ୍କର ଚୌପତି ଗୁଡ଼ିକ ବିଭିନ୍ନ ରାଗକୁ ନେଇ ରଚିତ। ସେ ତାଙ୍କର ଚୌପତି ରଚନାରେ ପ୍ରୟୋଗ କରିଥିବା ରାଗ ଗୁଡ଼ିକ ହେଉଛି ବସନ୍ତ, ଧନାଶ୍ରୀ, କେଦାର ଗୌଡ଼ା, କେଦାର କାମୋଦୀ, ମୁଖାରୀ, ଜୟ ଜୟବନ୍ତୀ, ବଜକାନ୍ତି, ପୂରବୀ, ତୋଡ଼ି ତୋଡ଼ି, ବରାଡ଼ି, କଲ୍ୟାଣ, କନଡ଼ା, ଆହାରି, ଭୈରବ, କୌଶିକ, ସୁରଟ, କଳହଂସ, କେଦାର, ଚୋଖି, ଆଷାଢ଼ ଶୁକ୍ଳ, ଆଶାବରୀ, ଦକ୍ଷିଣ କାମୋଦୀ, ଜୟନ୍ତୀ, କମାଚ, ପରଜ, ସିନ୍ଧୁରାପି ଇତ୍ୟାଦି ବ୍ୟତୀତ ଆହୁରି ଅନେକ ରାଗକୁ ସେ ତାଙ୍କର ଚୌପତି ମାନଙ୍କରେ ବ୍ୟବହାର କରିଛନ୍ତି। କବି ଉପେନ୍ଦ୍ର ଭଞ୍ଜଙ୍କର ରଚିତ ଚୌପତି ସଂଖ୍ୟା କେତେ ତାହା କହିହେବ ନାହିଁ। ଏହି କଥାକୁ ସେ ନିଜେ ସ୍ୱୀକାର କରି ଲେଖିଛନ୍ତି, ଅଶେଷ ଦୋହା ଚୌପତି କେତେ କହିବି ସମ୍ପାଦି। ତାଙ୍କର ଲିଖିତ ଚୌପତି ଗୁଡ଼ିକ ମଧ୍ୟରେ କେତେକ ଚୌପତିର ରଚନା ଶୈଳୀ ଅତି ବିଚିତ୍ର। ସେଗୁଡ଼ିକ ମଧ୍ୟରୁ ରମଣୀ ରତନ ବେଦ ଯୁଗ ଋତୁ ବୟସୀ ମୋ କର ଧରି ପାଇଲା କଷଣରେ ଚୌପତି ଆଜିର ଆଲୋଚ୍ୟ ବିଷୟ। ଏହି ଆଲୋଚନାଟି ପରଜ ରାଗରେ ରଚିତ ହୋଇଛି ଏବଂ ଚୌପତିଟିର ସାଙ୍ଗୀତିକତା ଅତି ଚମତ୍କାର। ସେହି ଚୌପତିର ଗାୟନ ଚମତ୍କାରିତାକୁ ଜଣାଇବା ପାଇଁ ଚୌପତିର ପ୍ରଥମ ଅନ୍ତରାଟିକୁ ଆମେ ପରିବେଷଣ କରୁଅଛୁ।

ଜିତିପାରିବି, କିମ୍ବା ଯଦି କୃପା ନ କରେ ତେବେ ଏସବୁ ଅସମ୍ଭବ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏହି ଚୌବଦୀର ତୃତୀୟ ପଦରେ ଲେଖିଲେ ଯେ ଶିଖିନାଥ ମାତ ବାହନାରି ଦନ୍ତ ପଲଙ୍କ ଦୂରେ ତେଜିଣ କାମ ତାତ ଜ୍ୟେଷ୍ଠ ମୁକୁଟ ଧାରଣ ପରେ ଲୁଟୁଥିବ ଧନ। ଏହି ପଦରେ କବି ନାୟିକାର ବିରହଜନିତ ଅଭିମାନକୁ ବର୍ଣ୍ଣନା କରିଛନ୍ତି। ନାୟିକା ସେ ତ ସାଧାରଣ ନୁହେଁ, ରାଜରିମା। ସୁତରାଂ ରାଜରିମା କେମିତି ଅଭିମାନରେ ଗଜନ୍ତ ପଲଙ୍କ ତ୍ୟାଗ କରି ଧୂଳି ଧୂଳିତ ହୋଇ ମାଟିରେ ଶୟନ କରିଛି ତାହା ଦର୍ଶାଇ କବି ଶବ୍ଦାର୍ଥ ବକ୍ତା ଶୈଳୀରେ ତୃତୀୟ ପଦରୀକୁ ଉପସ୍ଥାପନ କରିଛନ୍ତି। ଶିଖିନାଥ ଯେ କାର୍ତ୍ତିକେୟ ଏବଂ ତାଙ୍କର ମାତା ହେଉଛନ୍ତି ପାର୍ବତୀ, ଆଉ ପାର୍ବତୀଙ୍କର ବାହନ ସିଂହ ଏବଂ ଅରି ଯେ ଶତ୍ରୁ ହାତୀ। ତେବେ ନିଷ୍ପନ୍ନ ଅର୍ଥ ହେଲା ଯେ ନାୟିକା ହାତୀଦାନ୍ତରେ ନିର୍ମିତ ପଲଙ୍କ ତ୍ୟାଗ କରି ଏବଂ ଶୋଇଛି କେଉଁଠି ନା ମାଟି ଉପରେ। ତେବେ କବି କ'ଣ ବର୍ଣ୍ଣନା କଲେ, କାମ ତାତ ଜ୍ୟେଷ୍ଠ ମୁକୁଟ ଧାରଣ ପରେ ଲୁଟୁଥିବ ଧନ, ଅର୍ଥାତ୍ କାମ ତାତ ମାନେ କନ୍ଦର୍ପ, କନ୍ଦର୍ପର ବାପ ହେଉଛନ୍ତି ଶ୍ରୀକୃଷ୍ଣ ଏବଂ ତାଙ୍କର ବଢ଼ାଇ ବଳରାମ, ବଳରାମଙ୍କ ମୁକୁଟ ଧାରଣ କରିଛି।

0: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ହିନ୍ଦୀ କଥାଚିତ୍ର ମିଲନରୁ ଗାଇଛନ୍ତି ମୁକେଶ ଓ ଲତା ମଙ୍ଗେସ୍କର।
1: ପବନ କରେ ସୋରୁ।

ପରିଗଣନା ଫର୍ମ ଦେବେ। ଫର୍ମ ଗୁଡିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950

ଆପଣ ଶୁଣିଥିଲେ ଗୀତାରାଣୀ ଦାସଙ୍କ କଣ୍ଠ। ଏହି ଗୀତଟି ସହ ଶେଷ ହେଲା ଆମର ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓ ଘଡ଼ିରେ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ। ରିଲେ କରି ପ୍ରସାର କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ଶ୍ରୋତାବନ୍ଧୁ ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେରେ ପ୍ରସାର କଲୁ ମୁମ୍ବାଇ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମ ଷ୍ଟୁଡିଓ ଘଡ଼ିରେ ଦିନ 10:25 ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତାଞ୍ଜଳି କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ବିଜ୍ଞାପନଟି।

0: अब टेलीलॉ के माध्यम से ना सिर्फ घर बैठे मुफ्त कानूनी सलाह ले सकते हैं बल्कि अनुभवी वकीलों से कोर्ट में कानूनी सहायता भी पा सकते हैं।
1: तो डाउनलोड करें आज ही टेलीलॉ फॉर सिटीजंस मोबाइल ऐप अथवा लॉगिन करें www.tele-law.in या अपने नजदीकी CSC सेंटर से संपर्क करें। न्याय विभाग, भारत सरकार द्वारा जनहित में जारी।
2: ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମକୁ ଶୁଣିବା ସହିତ ଶୁଣିବା ଆମର ସମ୍ପର୍କ ଏହି ଶବ୍ଦ ଉପରେ କିଛିଟା ଉପସ୍ଥାପନା। ହଁ ଶ୍ରୋତା ବନ୍ଧୁ, ସମ୍ପର୍କ ମଣିଷ ଜୀବନର ଏକ ଅମୂଲ୍ୟ ସମ୍ପଦ କହିଲେ ଭୁଲ ହେବ ନାହିଁ। ପରିବାର, ବନ୍ଧୁବର୍ଗ, ସମାଜ ସହିତ ଆମର ସମ୍ପର୍କ ଆମ ଜୀବନକୁ ସୁନ୍ଦର ଏବଂ ଅର୍ଥପୂର୍ଣ୍ଣ ତଥା ଭାବପୂର୍ଣ୍ଣ ମଧ୍ୟ କରିଥାଏ। ଏକ ଭଲ ସମ୍ପର୍କ ଅର୍ଥାତ୍ ବିଶ୍ୱାସ, ସ୍ନେହ, ସମ୍ମାନ ଏବଂ ବୁଝାମଣା ଉପରେ ହିଁ ଆଧାରିତ ହୋଇଥାଏ। ନା କ'ଣ କହୁଛନ୍ତି? ସୁଖ ଓ ଦୁଃଖର ସମୟରେ ଯେଉଁମାନେ ଆମ ସହିତ ରୁହନ୍ତି ସେମାନେ ଆମ ସମ୍ପର୍କର ପ୍ରକୃତ ଶକ୍ତିକୁ ପ୍ରକାଶ କରିଥାନ୍ତି।

ସତ୍ୟ ଓ ବିଶ୍ୱାସ ହେଉଛି ପ୍ରତ୍ୟେକ ସମ୍ପର୍କର ମୂଳ ଭିତ୍ତି ବା ମୂଳ ଦୁଆ। ଯେଉଁ ସମ୍ପର୍କରେ ସମ୍ମାନ ଅଛି ସେହି ସମ୍ପର୍କ ଦୀର୍ଘସ୍ଥାୟୀ ବା ଚିରସ୍ଥାୟୀ ମଧ୍ୟ ହୋଇ ରହିଥାଏ। ଶୁଣିବା ଆମର ପରବର୍ତ୍ତୀ ଗୀତଟି ନେଇଛୁ ଓଡ଼ିଆ କଥାଚିତ୍ର ଆଶିକିରୁ। ଗାଇଛନ୍ତି ବିଷ୍ଣୁ ମୋହନ କବି ଓ ଅସୀମା ପଣ୍ଡା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସମାନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ହଁ ଶ୍ରୋତା ବନ୍ଧୁ, ତେବେ ଥରେ ଥରେ ଦେଖାଯାଏ ଯେ ଆମର ଜୀବନର ଆରମ୍ଭରୁ ବା ପ୍ରଥମ ଦେଖାରୁ ଆରମ୍ଭ ହୋଇଥିବା ସମ୍ପର୍କ ଥରେ ଥରେ କିଛିଟା ଦୁର୍ବଳ ହୋଇଯାଏ। କାହିଁକି ନା ଆମ ମନ ଭିତରେ ଉଙ୍କି ମାରିଥିବା ବିଭିନ୍ନ ଦ୍ୱନ୍ଦ୍ୱ ପ୍ରଶ୍ନ ଯାହାକି ଉତ୍ତର ଆମେ ଖୋଜି ପାଇପାରୁନଥାଉ ଏବଂ ଦ୍ୱନ୍ଦ୍ୱ ଯାହାକି ଆମ ମନରେ ଅସମାହିତ ହୋଇ ରହିଥାଏ ସେ ଆମ ସମ୍ପର୍କର ସୂତାକୁ ଦୁର୍ବଳ କରିଦେଇଥାଏ ଏବଂ ଥରେ ଥରେ ସେହି ସମ୍ପର୍କରେ ଏମିତି ଫାଟ ସୃଷ୍ଟି ହୁଏ ଯାହାଦ୍ୱାରା କି ସେ ଚିରସ୍ଥାୟୀ ମଜବୁତ ହୋଇ ରହିବାରେ ମଧ୍ୟ ପ୍ରଶ୍ନବାଚୀ ହୋଇଉଠେ। ଶୁଣିବା ଆମର ପରବର୍ତ୍ତୀ ଗୀତଟି ନେଇଛୁ ୟେସ୍ ବସ୍ କଥାଚିତ୍ରରୁ, ଗାଇଛନ୍ତି ଅକାୟ ୟାଗ୍ନିକ ଓ ଅଭିଜିତ।

ସମ୍ପର୍କ ବିଶ୍ୱାସରେ ଗଢ଼ିଉଠେ ଏବଂ ସ୍ନେହରେ ଚିରସ୍ଥାୟୀ ମଜବୁତ ହୋଇ ରୁହେ। ସମ୍ପର୍କର ମୂଲ୍ୟ ସେତେବେଳେ ବୁଝାଯାଏ ଯେତେବେଳେ ତାହା ଦୂରେଇଯାଏ। ତେବେ କାହିଁକି ନା ଆମେ ତାକୁ ଦୂରେଇବା, ବରଂ ଯତ୍ନ ସମ୍ମାନ ଓ ବୁଝାମଣା ଦ୍ୱାରା ଆମର ସମ୍ପର୍କକୁ ଚିରସ୍ଥାୟୀ କରିବା। ହୃଦୟରୁ ଯୋଡ଼ାଯାଇଥିବା ସମ୍ପର୍କ କେବେ ଦୁର୍ବଳ ହୁଏ ନାହିଁ, ଏ କଥା ଆମକୁ ମନେ ରଖିବାକୁ ହେବ। ଶୁଣିବା ଆମର ପରବର୍ତ୍ତୀ ଗୀତଟି, ନେଇଛୁ କାମାସେ କାମାତ କଥାଚିତ୍ରରୁ, ଗାଇଛନ୍ତି ଉଦିତ ନାରାୟଣ ଓ ଅଲକାଇ ଅଗ୍ନିକ।

ଶ୍ରୋତବନ୍ଧୁ କହିଲେ ଯେ ଦେଖି ଯେତେବେଳେ ଦୁନିଆ ନିଶବ୍ଦ ଥିଲା ସେ ସମୟରେ ସମ୍ପର୍କଗୁଡ଼ିକ ଗଢ଼ି ଉଠିବା ପାଇଁ ଏବଂ ଚିରସ୍ଥାୟୀ ହେବା ପାଇଁ ଆମକୁ କ'ଣ ସବୁ କରିବାକୁ ପଡ଼ୁଥିଲା, ଆମର ଭାବନାକୁ ଆଦାନ ପ୍ରଦାନ କରିବା ପାଇଁ କ'ଣ ସବୁ ଆମେ ଚେଷ୍ଟା କରୁଥିଲେ। ହଁ, ସେଥିପାଇଁ ତ କୁହାଯାଏ ଯେ ସମ୍ପର୍କର ସୌନ୍ଦର୍ଯ୍ୟ ଶବ୍ଦର ନୁହେଁ, ବରଂ ତା'ର ସମ୍ମାନ ଏବଂ ଭାବନାକୁ ବୁଝିବାରେ ହିଁ ରହିଥାଏ। ଶୁଣିବା ଆମର ପରବର୍ତ୍ତୀ ଗୀତଟିଏ, ନେଇଛୁ କଭି ହାଁ କଭି ନା କଥାଚିତ୍ରରୁ, ଗାଇଛନ୍ତି ଅଭିଜିତ।

ଗୀତଟି ଶୁଣୁଥିଲେ କଭି ହାଁ କଭି ନାଁରୁ ଗାଇଥିଲେ କୁମାର ସାନୁ ଓ ଦେବକୀ ପଣ୍ଡିତ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଓଡ଼ିଆ କଥାଚିତ୍ର ବଜରଙ୍ଗୀରୁ ଗାଇଛନ୍ତି।

0: ରାମ ହେ ନବୀନ ସୁନ୍ଦର ଘନ ଶ୍ୟାମ ହେ।
1: ରାମଚନ୍ଦ୍ର କହିଲେ ଯେ ଇନ୍ଦ୍ର ରାଜା
2: ଆଚ୍ଛା ଆଚ୍ଛା
1: ଦିନେ ପୃଥିବୀ ଭ୍ରମଣ କରିବା ପାଇଁ
2: ଆହା
1: ମାତଳିକି କହିଲେ
2: ହଁ
1: ମୋ ରଥ ଆଣ
2: ଆଣ
1: ଚନ୍ଦନ ଘେନି ସାରଥି
0: ହେଲା ପର ବେଶ
1: ଆକାଶ ବକ୍ଷରେ ରଥ
0: ବାହେ ସଚି
1: ଘନ ବନାନି ଘନ
0: ସବୁଜ ସୁଷମା
1: ଇନ୍ଦ୍ର ଦୃଷ୍ଟି ପଥାରୁ
0: ହୋଇଗଲେ ଜମା
1: ରହରେ ମାତଳି

0: ଛାତି ସମ୍ପତି ଯେତେବେଳେ ହଲିଆ ଏପରି କହିଲେ ହଁ ଇନ୍ଦ୍ର ରାଜା କହୁଛନ୍ତି
1: କଣ କଣ।

0: ଭାଷାଣ ଦି ଆତି କ୍ଷଣ
1: ବାଣଗଣରେ
0: ନିଶ୍ଚେ ଘଟି ମୋ ପୁରାଣ ତୁଷିନା ମୋର ପ୍ରାଣ ରମଣୀ ଗଣ
1: ରାଣ
0: ମାନରେ ଚନ୍ଦ୍ରାନ ନା
1: ଦେଖି
0: ନାହିଁ
1: ସ୍ୱପ୍ନରେ କହିଲେ ସଖୀ ଗୁମାନକୁ ତ୍ୟକ୍ତ କରିଦିଅ
0: ତ୍ୟକ୍ତ କରିଦିଅ
1: ଚାରୁ ଚମ୍ପକ ଦେହରେ
0: ଚନ୍ଦ୍ରାନ ନା
1: କାହୁଁ ଶିଖିଲୁ।

0: କେତେବେଳେ ଇନ୍ଦ୍ର ଏପରି କହିଛନ୍ତି,
1: ହଁ
0: ଅହଲ୍ୟା ତାଟକା ହୋଇଗଲେ,
1: ଆଚ୍ଛା
0: ବିପରୀତ ଘଟିଲା ତ୍ୱରିତ,
1: ବିସ୍ମିତେ ଚାହେଁ ସୁନ୍ଦରୀ,
0: କାନ୍ତ ଅଙ୍ଗେ କାମ କାମନା ସର୍ଜ।

0: ସୁଷମା ସମ୍ଭୋଗେ କୃଷିତ
1: ପ୍ରାଣତା ହେଲା ତୃପତ ପ୍ରାଣତା ହେଲା ତୃପତ
0: ଭାଇ ଇନ୍ଦ୍ର ହଲିଆ ଏପରି ମିଳନରେ ଅଛନ୍ତି
1: ଆଚ୍ଛା ଆଚ୍ଛା
0: ଗୌତମ ଜାଣିଦେଲେ
1: ଆହା
0: ଯୋଗ ବେଳେ ଗୌତମ
1: ଜାଣିଲେ କଥା
0: ଗୁରୁପତ୍ନୀ ଅବିଚାରୀ
1: ଅନୁପାପ ଚିନ୍ତା
0: କ୍ଷଣ ଉପଗତ ହେଲେ
1: କୁଟୀର ସମୀପ
0: ତରବରେ ଯାଏ ଚାଲି
1: ଦେବତାଙ୍କ ଭୂପ
0: କ୍ରୋଧ ଜର ଜର ହୋଇ
1: ମୁନିନ୍ଦ୍ର ଗୌତମ
0: ଜୋନି ଲୋଭେ ମନ୍ଦ କର୍ମ
1: କଲୁରେ ଅଧମ
0: ସ୍ୱରାଙ୍ଗ ଜୋନିମୟ ହେଉ
1: ପୁରନ୍ଦର
0: ବୋଲି ଚାହିଁଲେ ସୁନ୍ଦରୀ
1: କମ୍ପେ ଥର ଥର ରାମ ଯେ ହରି ରାମ ଯେ ନବୀନ ସୁନ୍ଦର ଶ୍ୟାମ ସେ
0: ଆରେ ଭାଇ
1: ହଁ
0: ଇନ୍ଦ୍ରଙ୍କୁ ଶାପ ଦେଲେ
1: ଆଚ୍ଛା ଆଚ୍ଛା
0: କହିଲେ ତୋ ସର୍ବାଙ୍ଗ ଯାକ ଜୋନିମୟ ହୋଇଯାଉ
1: ଆଚ୍ଛା ଆଚ୍ଛା
0: ଅଭିଶାପ ଦେଲେ ଋଷି ଯାଅ ରେ
1: ନାରୀ ବର ଯାଅ ରେ ନାରୀ ବର
0: ଶିଳାଖଣ୍ଡ ହୋଇ ମଣ୍ଡ ନବ
1: ଶରୀର ରେ ନବ ଶରୀର
0: ପାଦେ ବଳିଅ ହଲ୍ୟା ଯେ ବିକ
1: କାନ୍ଦିଲା ହେ ବିକରେ କାନ୍ଦିଲା
0: ହେ ପ୍ରଭୁ ଏ ପାପି ମୋର ଧର୍ମକୁ
1: ସାରି ହେ ଧର୍ମ ସାରିଲା
0: ସେଇଠି ହଲ୍ୟା ପାଦରେ ପଡି କହିଲେ ପ୍ରଭୁ ଆପଣ ତ ଜାଣିଛନ୍ତି ମୋର ଏଥିରେ କିଛି ଦୋଷ ନାହିଁ
1: ନା ନା
0: ଏଣୁ ମୁକ୍ତିର ପଥ ଦେଖନ୍ତୁ
1: ଦେଖନ୍ତୁ
0: ସେଇଠି କହୁଛନ୍ତି
1: କଣ କହୁଛନ୍ତି

0: ବୁଝିଗଲୁନା ଭାଇ? ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ କହିଲେ ଭାଇ ଲକ୍ଷ୍ମଣ,
1: ଭାଇ ଲକ୍ଷ୍ମଣ,
0: ବୁଝିଲୁ?
1: ଆଚ୍ଛା ଆଚ୍ଛା,
0: ଇଏ ହେଉଛନ୍ତି ଅହଲ୍ୟା।
1: ହଁ,
0: ଇନ୍ଦ୍ରଙ୍କର ଯୋଗୁ
1: ଯୋଗୁ
0: ଗୌତମ ମହର୍ଷିଙ୍କ ଅଭିଶାପ ବଳରେ।

0: ଅଙ୍କୁଶ କଳ ଶ୍ରୋତା ଗଣ।
1: ଶ୍ରୋତାମାନେ ଏଠି ଶେଷ ହେଲା ଲୋକଗୀତ କ୍ରମରେ ଦାସକାଠିଆ ଅହଲା ତାରଣ ପ୍ରସଙ୍ଗ। ଏହାକୁ ପରିବେଷଣ କରିଥିଲେ ଶିଶୁ କୁମାର ସାହୁ ଏବଂ କିଶୋର ଚନ୍ଦ୍ର ସାହୁ ଆକାଶବାଣୀ ବ୍ରହ୍ମପୁର ସମ ଷ୍ଟୁଡ଼ିଓ ଘଡ଼ିରେ ଦିନ 11:30। ଏବେ ଆସନ୍ତୁ ଶୁଣିବା ଆମର ମହିଳା ଶ୍ରୋତାଭଣୀଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ମହିଳା ମହଲ। ଏହାର ପ୍ରଯୋଜନ କରିଛନ୍ତି ସିଦ୍ଧାଶଙ୍କର ମହାରଣା, ଉପସ୍ଥାପନା ସ୍ମିତା ପଟ୍ଟନାୟକ। ଆଜିର ଉପସ୍ଥାପନାର ବିଷୟବସ୍ତୁ ହେଉଛି ମା ଏବଂ ବିଷୟ ମାତୃତ୍ୱ ଏକ ଗୁରୁ ଦାୟିତ୍ୱ। ଏ ଉପରେ ସାକ୍ଷାତକାରରେ ରହିଛନ୍ତି ଆମର ଅଙ୍କୁଶପୁର ଗଞ୍ଜାମର କମର ଭୃତ୍ୟ ବିଭାଗର ଅଧ୍ୟାପିକା କବିରାଜ ଅନନ୍ତ ତ୍ରିପାଠୀ ଶର୍ମା, ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ଅଧ୍ୟାପିକା ଡକ୍ଟର ଶତାବ୍ଦୀ ସତରୂପା ପଟ୍ଟନାୟକ। ତେବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ମହିଳା ମହଲ ଏହି ବିଜ୍ଞାପନ ପରେ।
2: आप टेलीलॉ के माध्यम से ना सिर्फ घर बैठे मुफ्त कानूनी सलाह ले सकते हैं बल्कि अनुभवी वकील से कोर्ट में कानूनी सहायता भी पा सकते हैं।
3: तो डाउनलोड करें आज ही टेलीलॉ फॉर सिटीजंस मोबाइल ऐप अथवा लॉगिन करें www.tele-law.in या अपने नजदीकी सीएससी सेंटर से संपर्क करें। न्याय विभाग, भारत सरकार द्वारा जनहित में जारी।
4: अरे मिस्टर अय्यर, आपका घर तो 1970 से बना है ना, आज भी इतना स्ट्रॉन्ग कैसे है?
5: सिंपल है, तब भी भरोसा था और आज भी है। चेट्टीनाड सीमेंट पर
6: मजबूती जो सालों नहीं पीढ़ियों तक चले। चेट्टीनाड सीमेंट का सुपर ग्रेड सीमेंट 64 सालों की बुनियाद के साथ। चेट्टीनाड सीमेंट द परफेक्ट कंक्रीट चॉइस।
7: ओपा चाकरी मिली गोला।
8: अरे वाह अभिनंदन, एबे बहुत ग्रेट शॉपिंग।
7: ओपा नुआ मोबाइल जींस जैकेट
8: रही जा। राजकुमार सैलरी पूर बरो खटो।
7: इंस्टेंट लोन भी मिलु छी।
8: प्रथमे बजेट बनेई बासी तापरे खर्च कर।
7: किंतु ओपा
8: देख रोजगारर गोटिए भाग संचय कर। किंतु पार्टी देबा को पड़िबो।
7: ओपा पार्टी मरो बजेट करो।
9: आरबीआई कहे
10: सठिक आर्थिक आचरण रखे आपनको सुरक्षार ध्यान।
11: प्रधानमंत्री सूर्य घर मागणा बिजुली योजना। एही योजनार लक्ष्य ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ହାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
12: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାର୍ଥୀ ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
13: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
14: ଆରେ ଏଇଟା ଏକଦମ ସିମ୍ପଲ, ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଜ ସିମେଣ୍ଟରେ

0: ନମସ୍କାର ଶ୍ରୋତା ଭଉଣୀ, ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନାରେ ମୁଁ ସ୍ମିତା। ଶ୍ରୋତା ଭଉଣୀ, ଦୁନିଆ ପାଇଁ ଆପଣ ଜଣେ ବ୍ୟକ୍ତି ହୋଇପାରନ୍ତି, କିନ୍ତୁ ମା ପାଇଁ ତା ସନ୍ତାନ ତାର ସମ୍ପୂର୍ଣ୍ଣ ଦୁନିଆ। ମାଙ୍କ ପ୍ରାର୍ଥନାରେ ଏତେ ଶକ୍ତି ଥାଏ, ସେ ତା ସନ୍ତାନର ସମ୍ପୂର୍ଣ୍ଣ ଭାଗ୍ୟ ବଦଳାଇ ଦିଏ। ଦୁନିଆର ସବୁ ରାସ୍ତା ହୁଏତ ବନ୍ଦ ହୋଇଯାଇପାରେ, କିନ୍ତୁ ମାର ହୃଦୟ ଦ୍ୱାର ସବୁବେଳେ ଖୋଲା। ଯାହାର ମଥାରେ ମାର ହାତ ପାପୁଲି ଥାଏ, ତାକୁ ଦୁନିଆର କୌଣସି ଦୁଃଖ ଛୁଇଁ ପାରେ ନା, ତାର ଚଳପଥ ସଦା କୁସୁମିତ ହୋଇଯାଏ, ତେଣୁ ମାର ତୁଳନା ନାହିଁ।
1: ଏତେ ବଡ଼ ଦୁନିଆରେ ବୋଉର ତୁଳନା ନାହିଁ।

0: ପୁତ୍ର ଓ ସୁନ୍ଦର ଅନୁଭୂତି ମାତୃତ୍ୱ। ଏହି ମାତୃତ୍ୱ କେବଳ ଏକ ସୁଖଦ ଅନୁଭବ ନୁହେଁ, ଏହା ଏକ ଗୁରୁ ଦାୟିତ୍ୱ ମଧ୍ୟ। ତେବେ ଆସନ୍ତୁ ଶୁଣିବା ଆଲୋଚନାଟିଏ, ମାତୃତ୍ୱ ଏକ ଗୁରୁ ଦାୟିତ୍ୱ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଆଙ୍ଗୁସପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ଶତାଥୀ ସତରୂପା ପଟ୍ଟନାୟକ।
1: ମାତୃତ୍ୱ ନାରୀ ଜୀବନର ସବୁଠାରୁ ପବିତ୍ର, ମହାନ ଏବଂ ଗୌରବମୟ ଅନୁଭୂତି ଅଟେ। ଜଣେ ନାରୀ ଯେତେବେଳେ ମା ହୁଅନ୍ତି, ସେତେବେଳେ ତାଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୁଏ। ମାତୃତ୍ୱ କେବଳ ଏକ ଶିଶୁକୁ ଜନ୍ମ ଦେବାର ସୀମିତ ନୁହେଁ, ବରଂ ତାହାର ସୁସ୍ଥ ବିକାଶ, ଶିକ୍ଷା, ସଂସ୍କାର ଓ ଭବିଷ୍ୟତ ଗଠନର ଏକ ବିଶାଳ ଦାୟିତ୍ୱ ବହନ କରିବାର ନାମ ହେଉଛି ମାତୃତ୍ୱ। ମାତୃତ୍ୱ ପାଇଁ ଉପଯୁକ୍ତ ବୟସ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶାରୀରିକ, ମାନସିକ ଓ ସାମାଜିକ ଦୃଷ୍ଟିକୋଣରୁ ସାଧାରଣତଃ 20-30 ବର୍ଷ ବୟସ ମଧ୍ୟରେ ଗର୍ଭଧାରଣ କରିବା ସବୁଠାରୁ ଉପଯୁକ୍ତ ବୋଲି ଧରାଯାଏ। ଏହି ସମୟରେ ମହିଳାଙ୍କର ପ୍ରଜନନ କ୍ଷମତା ଅଧିକ ରହିଥାଏ ଏବଂ ଗର୍ଭାବସ୍ଥା ସମ୍ବନ୍ଧୀୟ ଜଟିଳତାର ସମ୍ଭାବନା କମ୍ ଥାଏ। ଅତ୍ୟଧିକ କମ୍ ବୟସରେ କିମ୍ବା ବହୁତ ବିଳମ୍ବରେ ମାତୃତ୍ୱ ଗ୍ରହଣ କଲେ ମା ଓ ଶିଶୁ ଉଭୟଙ୍କ ପାଇଁ କିଛି ସ୍ୱାସ୍ଥ୍ୟଗତ ବିପଦ ବଢ଼ିପାରେ। ତେଣୁ ଉପଯୁକ୍ତ ବୟସରେ ସଠିକ୍ ପରାମର୍ଶ ଏବଂ ପ୍ରସ୍ତୁତି ସହିତ ମାତୃତ୍ୱ ଗ୍ରହଣ କରିବା ଉଚିତ। ଜଣେ ମହିଳା ଜୀବନରେ ମା ହେବାର ପ୍ରସ୍ତୁତି ଗର୍ଭଧାରଣ ପୂର୍ବରୁ ହିଁ ପ୍ରାରମ୍ଭ ହୋଇଥାଏ। ଯେପରି ସେ 3 ମାସ ପୂର୍ବରୁ ହିଁ ଆଇରନ୍ ଓ ଫଲିକ୍ ଏସିଡ୍ ବଟିକା ଖାଇ ଗର୍ଭଧାରଣ ପାଇଁ ପ୍ରସ୍ତୁତ ହେବା ଦରକାର, କାରଣ ଫଲିକ୍ ଏସିଡ୍ ଅଭାବରେ ଜନ୍ମିତ ଶିଶୁଠାରେ ନ୍ୟୁରାଲ୍ ଟ୍ୟୁବ୍ ଡିଫେକ୍ଟ ନାମକ ଗମ୍ଭୀର ଜନ୍ମଜାତ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରେ ଶିଶୁ ଆଜୀବନ ଅପାଙ୍ଗ ହେବାର ଆଶଙ୍କା ଥାଏ। ତେଣୁ ଜଣେ ନାରୀ ମା ହେବାକୁ ଚିନ୍ତା କରିବା ପୂର୍ବରୁ ହିଁ ଶିଶୁ ବିଷୟରେ ଚିନ୍ତା କରି ନିଜର ପ୍ରଥମ ଦାୟିତ୍ୱ ପାଳନ କରିବା ଆବଶ୍ୟକ। ମୁଁ ମା ମାନଙ୍କୁ ଅନୁରୋଧ କରିବି ଯେ ଏହି ବିଷୟରେ ସଚେତନ ରୁହନ୍ତୁ। ଗର୍ଭଧାରଣ ଠାରୁ ଆରମ୍ଭ କରି ଶିଶୁର ଜନ୍ମ ଏବଂ ପରବର୍ତ୍ତୀ ଲାଳନ ପାଳନ ପର୍ଯ୍ୟନ୍ତ ମାଙ୍କର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଗର୍ଭାବସ୍ଥାରେ ମାଙ୍କର ଆହାର, ବିହାର, ମାନସିକ ସ୍ଥିତି ଓ ସ୍ୱାସ୍ଥ୍ୟ ଗର୍ଭସ୍ଥ ଶିଶୁର ବିକାଶ ଉପରେ ପ୍ରଭାବ ପକାଇଥାଏ। ଏହି ସମୟରେ ସୁଷମ ଖାଦ୍ୟ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପର୍ଯ୍ୟାପ୍ତ ବିଶ୍ରାମ ଏବଂ ସକାରାତ୍ମକ ଚିନ୍ତାଧାରା ଅତି ଆବଶ୍ୟକ। ସେଥିପାଇଁ ଆମ ଆୟୁର୍ବେଦରେ ଗର୍ଭାଧାନ ସଂସ୍କାର ବିଷୟରେ ଉଲ୍ଲେଖ ଅଛି। ଏହା ସହିତ ଗର୍ଭିଣୀ ପରିଚର୍ଯ୍ୟା, ଯେଉଁଥିରେ ପ୍ରତ୍ୟେକ ମାସରେ ମାଙ୍କ ଆହାର ଓ ଜୀବନଶୈଳୀ କିପରି ରହିବା ଦରକାର ତାହାର ବିଶେଷ ନିର୍ଦ୍ଦେଶ ରହିଛି। ଗର୍ଭାବସ୍ଥା ହେଉଛି ମାତୃତ୍ୱର ଦ୍ୱିତୀୟ ସୋପାନ। ଏହି ଦାୟିତ୍ୱକୁ ମା ମାନେ ଗୁରୁତ୍ୱର ସହ ନିଭେଇବା ଦରକାର। ପ୍ରସବ ପରବର୍ତ୍ତୀ ଅବସ୍ଥା କେବଳ ଶିଶୁ ପାଇଁ ନୁହଁ, ମାଙ୍କ ପାଇଁ ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିଶୁ ଜନ୍ମ ପରେ ମାଙ୍କ ଦାୟିତ୍ୱ ଆହୁରି ବୃଦ୍ଧି ପାଏ। ଶିଶୁକୁ ପ୍ରଥମ ଘଣ୍ଟାରେ ସ୍ତନ୍ୟପାନ କରାଇବା, ତାହାର ପୋଷଣ, ସ୍ୱଚ୍ଛତା, ଟୀକାକରଣ ଏବଂ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରଥମ 6 ମାସ କେବଳ ମାତୃ ଦୁଗ୍ଧ ଶିଶୁର ସର୍ବୋତ୍ତମ ଆହାର ଅଟେ। ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ତାହାର ସୁସ୍ଥ ବିକାଶରେ ସାହାଯ୍ୟ କରେ। ଦେଖାଯାଏ ଶିଶୁ ଜନ୍ମ ହେବା ପରେ ପରିବାରବର୍ଗ ଶିଶୁକୁ ଅଧିକ ଧ୍ୟାନ ଦିଅନ୍ତି ଓ ମା ଗର୍ଭାବସ୍ଥାରେ ଯେଉଁ ଯତ୍ନ ପାଉଥିଲା ତୁଳନାତ୍ମକ ଭାବରେ ଅଳ୍ପ ବହୁତ କମିଯାଏ। ଏହାଦ୍ୱାରା ମାତାଠାରେ ପୋଷ୍ଟପାର୍ଟମ୍ ଡିପ୍ରେସନ୍, ପ୍ରସବ ପରବର୍ତ୍ତୀ ମାନସିକ ଅବସାଦ ଦେଖାଯାଏ। ଏଥିପାଇଁ ଏହାର ଲକ୍ଷଣ ବିଷୟରେ ଆମେ ସଂକ୍ଷିପ୍ତ ଭାବରେ ଆଲୋଚନା କରିବା। ଏହାର ଲକ୍ଷଣ କ'ଣ? ଅତ୍ୟଧିକ ଦୁଃଖ, କାନ୍ଦିବାକୁ ଇଚ୍ଛା ହେବା, ଚିନ୍ତା, ଭୟ।

ତ ତାକୁ 2 ବର୍ଷ ହେବା ଯାଏଁ ଅର୍ଥାତ୍ ଶିଶୁ ଜୀବନର ପ୍ରଥମ 1000 ଦିନ ଶିଶୁ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଯେପରିକି ଆମେ ପୂର୍ବରୁ ଆଲୋଚନା କରିଲୁ ଯେ ଶିଶୁ ଜନ୍ମର ପ୍ରଥମ ଘଣ୍ଟାରୁ ସ୍ତନ୍ୟପାନ ଆରମ୍ଭ କରି ଶିଶୁକୁ 6 ମାସ ବା 180 ଦିନ ହେବା ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଇବା, ଠିକ୍ ସମୟରେ ଟୀକାକରଣ କରାଇବା, ଶିଶୁକୁ 6 ମାସ ପୁରୀରେ ଯାଇ ଘରୋଇ ପୌଷ୍ଟିକ ଖାଦ୍ୟ ପ୍ରାରମ୍ଭ କରିବା, ମନେ ରଖନ୍ତୁ ଶିଶୁକୁ 1 ବର୍ଷ ହେବା ପର୍ଯ୍ୟନ୍ତ ଲୁଣ ଓ 2 ବର୍ଷ ପର୍ଯ୍ୟନ୍ତ ଚିନି ଦେବା ନାହିଁ, ଏହାଦ୍ୱାରା ଶିଶୁଠାରେ ଭବିଷ୍ୟତରେ ଡାଇବେଟିସ୍ ଓ ରକ୍ତଚାପ ପରି ସମସ୍ୟା କମ୍ ବୟସରେ ହୋଇପାରେ। ଏଥିପ୍ରତି ନିଶ୍ଚିତ ଭାବରେ ଧ୍ୟାନ ଦେବା ଆବଶ୍ୟକ। ସେହିଭଳି ଶିଶୁର ବୃଦ୍ଧି ଓ ବିକାଶ ଯୋଉଟାକି ଆମେ ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ ମାଇଲଷ୍ଟୋନ୍ କହୁ, ତାହା ପ୍ରତି ବି ଧ୍ୟାନ ଦେବା ଆବଶ୍ୟକ। ଏହି ସମୟରେ ମାତା ନିଜ ଗୁରୁଦାୟିତ୍ୱ ଏଭଳି ଭାବେ ତୁଲାଇବା ଆବଶ୍ୟକ। ତାପରେ ଆସିଲା ଆମର ଟୁଡଲର ଫେଜ୍। ଟୁଡଲର ଫେଜ୍ କଣ? ଟୁଡଲର ମାନେ ହେଉଛି 1ରୁ 3 ବର୍ଷ ଯାଏଁ ଯେଉଁ ଶିଶୁ, ସେମାନଙ୍କୁ ଟୁଡଲର କୁହନ୍ତି। ଏହି ସମୟରେ ଶିଶୁ ଜୀବନର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଶିଶୁ ଚାଲିବା, କଥା କହିବା, ନିଜ ଭାବନା ପ୍ରକାଶ କରିବା ଏବଂ ଚାରିପାଖରେ ଦୁନିଆକୁ ବୁଝିବା ଆରମ୍ଭ କରେ। ଏହି ସମୟରେ ମା କେବଳ ଯତ୍ନ ନେବା ବ୍ୟକ୍ତି ନୁହେଁ, ବରଂ ଶିଶୁର ପ୍ରଥମ ଶିକ୍ଷକ, ପଥ ପ୍ରଦର୍ଶକ ହୋଇଥାଏ। ଏହି ସମୟରେ ଶିଶୁ ସହ ଅଧିକ ସମୟ କାଟିବା ଦରକାର। ତା ସହ କଥା ହେବା, ଗପ କହିବା, ଗୀତ ଗାଇବା ଓ ଖେଳିବା ଦ୍ୱାରା ଭାଷା ଓ ମସ୍ତିଷ୍କର ବିକାଶ ହୁଏ। ସନ୍ତୁଳିତ ଆହାର ବି ଅତ୍ୟନ୍ତ ଜରୁରୀ। ଏହି ବୟସରେ ଅନେକ ଶିଶୁ ଖାଇବାରେ ଅନିଚ୍ଛା ଦେଖାନ୍ତି, କିନ୍ତୁ ଧୈର୍ଯ୍ୟର ସହିତ ବିଭିନ୍ନ ପୌଷ୍ଟିକ ଖାଦ୍ୟ ଦେବା ଉଚିତ। ମୋବାଇଲ ସ୍କ୍ରିନ୍ ଦେଖାଇ ଖୁଆଇବା ଅନୁଚିତ, ଏହାଦ୍ୱାରା ଶିଶୁର ହଜମ ଶକ୍ତି କମିଯାଏ, ଖାଦ୍ୟ ପ୍ରତି କୌଣସି ଆଗ୍ରହ ସୃଷ୍ଟି ହୁଏନି। ଏହା ସହିତ ଆଟେନସନ୍ ସ୍ପାନ୍ କମିବା ସହ ବିଭିନ୍ନ ମାନସିକ ସମସ୍ୟା ଯେପରିକି ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିସଅର୍ଡର, ଭିର୍ଚୁଆଲ ଅଟିଜମ୍ ଭଳି ଗମ୍ଭୀର ସମସ୍ୟା ଦେଖାଯାଏ। ଏସବୁ ହେଉଛି ମାନସିକ ସମସ୍ୟା ଶିଶୁଠାରେ ଦେଖାଯାଏ। ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିସଅର୍ଡରରେ ଶିଶୁ ଅତ୍ୟଧିକ ହାଇପର ଆକ୍ଟିଭ ହୋଇଯାଏ, ଏଗ୍ରେସିଭ ହୋଇଯାଏ। ଅଟିଜମ୍ରେ କଣ ହୁଏ, ଶିଶୁ ସମାଜ ସହିତ ନିଜର ଇଣ୍ଟରାକ୍ସନ୍ ରଖିପାରେନି। ଏହି ସମୟରେ ଶିଶୁ ଟେମ୍ପର ଟ୍ୟାଣ୍ଟ୍ରମ୍ ଦେଖାଏ, ଅର୍ଥାତ୍ ପ୍ରତ୍ୟେକ ଜିନିଷରେ ଜିଦ୍ କରିବା, କାନ୍ଦିବା, ଅଧୈର୍ଯ୍ୟ ହେବା ସ୍ୱାଭାବିକ। କାରଣ ଶିଶୁର ପ୍ରି ଫ୍ରଣ୍ଟାଲ କର୍ଟେକ୍ସ ଯାହାକି ଲଜିକାଲ ଥିଙ୍କିଂ ପାଇଁ ଦାୟୀ, ତାହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇନଥାଏ। ସେଥିପାଇଁ ମାଙ୍କୁ ଶିଶୁ ଉପରେ ଚିଲ୍ଲାଇବା, ମାରିବା, ଏହିସବୁ କରିବା ଅନାବଶ୍ୟକ। ମା ଧୈର୍ଯ୍ୟର ସହ ଶିଶୁକୁ ଶାନ୍ତ ଭାବେ ବୁଝାଇବା ଦରକାର। ମନେ ରଖନ୍ତୁ, ଜଣେ ଧୈର୍ଯ୍ୟବାନ ମାତା ହିଁ ଜଣେ ସାହସୀ ଓ ଆତ୍ମବିଶ୍ୱାସ ଶିଶୁକୁ ଗଢିଥାଏ। ଶିଶୁ ଜୀବନରେ 5ରୁ 16 ବର୍ଷ ବୟସ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟରେ ତାହାର ଶାରୀରିକ, ମାନସିକ, ବୌଦ୍ଧିକ ଓ ସାମାଜିକ ବିକାଶ ଦ୍ରୁତ ଗତିରେ ହୋଇଥାଏ। ତେଣୁ ମାଙ୍କ ଦାୟିତ୍ୱ କେବଳ ଖାଦ୍ୟ ଓ ପୋଷଣ ଦେବାର ସୀମିତ ନୁହେଁ, ବରଂ ଏକ ଭଲ ମଣିଷ ଭାବରେ ଗଢି ତୋଳିବା

0: ପାରେ ମାତୃତ୍ୱ ଏକ ଗୁରୁ ଦାୟିତ୍ୱ। ନମସ୍କାର।
1: ଶୁଣିଲେ ଆଲୋଚନା ମାତୃତ୍ୱ ଏକ ଗୁରୁ ଦାୟିତ୍ୱ। ଆଲୋଚନା କରିଥିଲେ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ଶତାବ୍ଦୀ ସଦରୂପ ପଟ୍ଟନାୟକ।

ଦହି ଲେମ୍ବୁ ପାଣି ଏସବୁ ଦେବା ପିଲାଙ୍କ ପାଇଁ ଅତି ହିତକର। ଏହି ସମୟରେ ତେଲ ମସଲା ଯୁକ୍ତ ଖାଦ୍ୟ ଶିଶୁଙ୍କୁ ଜମାରୁ ଦିଅନ୍ତୁ ନାହିଁ। ବାହାରେ କଟା ହୋଇ ରଖାଯାଇଥିବା ଫଳ ମଧ୍ୟ ଦିଅନ୍ତୁ ନାହିଁ। ସେପରି ବାସି ଖାଦ୍ୟ ମଧ୍ୟ ଶିଶୁଙ୍କ ପାଇଁ ହାନିକାରକ ଅଟେ। ତେଣୁ ଘରେ ତଟକା ଏବଂ ଗରମ ଖାଦ୍ୟ ଏବଂ ତରଳ ପାନୀୟ ପଦାର୍ଥ ଅଧିକ ପିଇବାକୁ ଦିଅନ୍ତୁ। ଶ୍ରୋତା ଭଉଣୀ, ଆଜିର ସମୟ ସରିଆସିଲାଣି। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା। ପୁଣି ଥରେ ଆମ ଶ୍ରୋତା ଭଉଣୀମାନଙ୍କୁ ସ୍ୱାଗତ କରି ଆରମ୍ଭ କରିବୁ ଆମର ଆଗାମୀ ଅଧ୍ୟାୟ। ସେତେବେଳେ ଯାଏ

Sulotto! Nonna! Sulotto!

0: होना एक वादा है।
1: अच्छा,

ଅଭିଯାନ ଆର୍ଟେମିସ୍ ଥ୍ରୀ ପାଇଁ ଚାରିଜଣ ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମତଃ ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4300

0: କହିବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଛନ୍ତି।
1: भारत में डेमोक्रेटिकली इलेक्टेड लॉन्गेस्ट सर्विंग प्राइम मिनिस्टर श्री नरेंद्र मोदी जी आज हुए हैं और विकसित भारत बनाने का संकल्प जो उन्होंने लिया है, हम सभी 140 करोड़ देशवासी उस संकल्प में जुड़े, ऐसी प्रार्थना प्रभु के पास की।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏକ ଦୈନିକ ସମ୍ଭାଦପତ୍ର ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମବିଶ୍ୱାସ, ସୁଶାସନ ଏବଂ ବିକାଶ ଉପରେ ଆଧାରିତ ଏକ ନୂତନ ପରିଚୟ ଦେଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି 2014 ମସିହାରେ ଶ୍ରୀ ମୋଦି ପ୍ରଥମେ ଦେଶକୁ ଏକ ସାମୂହିକ ଭାବନା ଦେଇଥିଲେ, ଏହାପରେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇ ସେହି ଚିନ୍ତାଧାରାକୁ ଏକ ସାମୂହିକ ସଂକଳ୍ପରେ ପରିଣତ କରିଛନ୍ତି। ଆଜି ସେହି ସଂକଳ୍ପ ଏକ ବିକଶିତ ଭାରତର ଆକାରରେ ଏକ ବ୍ୟାପକ ସାମୂହିକ ସ୍ୱପ୍ନର ରୂପ ନେଇଛି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 125,000 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ବୋଲି ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଚୌହାନ କହିଛନ୍ତି, ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି। ଏହାବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ବିକଶିତ ଭାରତ ଜିଏମ୍ଜି ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ଆଇନର ଠିକ୍ କାର୍ଯ୍ୟାନ୍ୱୟନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି। 26ଟି ରାଜ୍ୟ ସେମାନଙ୍କ ବଜେଟ୍ରେ ଏହି ଆଇନର କାର୍ଯ୍ୟାନ୍ୱୟନ ନେଇ ପାଣ୍ଠି ବ୍ୟବସ୍ଥା କରିଥିବା ନେଇ ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମ ଏଥିପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିବା ଶ୍ରୀ ଚୌହାନ କହିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ୍ରେ ଏଥିପାଇଁ 40%

0: ଏଣ୍ଟ୍ରି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30 ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଶ୍ୱିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି, ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ପଟି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ମାଇଲଖୁଣ୍ଟ କୋଟି କୋଟି ଦେଶବାସୀଙ୍କୁ ଆଶା ଓ ଆକାଂକ୍ଷାର ପ୍ରତିଫଳନ ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ଭାବେ ଜନସେବାର ସର୍ବକାଳୀନ କୀର୍ତ୍ତିମାନ ସ୍ଥାପନ କରିଥିବା ହେତୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଶ୍ରୀ ମୋଦିଙ୍କ କାଳଜୟୀ ସଫଳତା କେବଳ ଶାସନ କାଳର ଏକ କାଳଖଣ୍ଡ ନୁହେଁ, ବରଂ ହିମାଳୟ ସଦୃଶ୍ୟ ଅଟଳ ସଂକଳ୍ପ, ତ୍ୟାଗପୂତ ଜୀବନ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣର ଅତୁଳନୀୟ ତପସ୍ୟାର ସ୍ୱୀକୃତି। ଏହା ପ୍ରତିଟି ଭାରତୀୟଙ୍କ ହୃଦୟକୁ ଜୟ କରିବା ସହ ସମସ୍ତଙ୍କ ମନରେ ନୂତନ ଆତ୍ମବିଶ୍ୱାସ ଭରିଦେଇଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ଦିନଟି ସେବା ଓ ସମର୍ପଣର ଏକ ନୂତନ ଭିତ୍ତିମାନ ସ୍ଥାପନ କରିଛି। ପ୍ରଧାନମନ୍ତ୍ରୀଙ୍କ ସମର୍ଥ ନେତୃତ୍ୱରେ ଦେଶ ଜନସେବା ଓ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱ ସହ ସଫଳତାର ସହ ଆଗକୁ ବଢୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ 2047 ସୁଦ୍ଧା ବିକଶିତ, ସମୃଦ୍ଧ, ପ୍ରଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଦ୍ୟା ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,
1: ତାଙ୍କର ଏହି ଦୀର୍ଘ ଦିନର ଶାସନରେ ଦେଶ ସଫଳତାର ସହିତ ସେ ଶାସନ କରିପାରିଛନ୍ତି, ଦେଶ ଅନେକ ବିକାଶ ହୋଇପାରିଛି। ଆଜି ଭାରତ ସମୃଦ୍ଧ ଭାରତ ଯଦି ଦେଖିବା, ଆଜି ନରେନ୍ଦ୍ର ମୋଦିଜୀଙ୍କର ଶାସନ କାଳରେ ଏ ସମ୍ଭବ ହେଇଛି। ଆଜି ଭାରତ ସାରା ବିଶ୍ୱରେ ଆଜି ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ଭାବରେ ଆଜି ବାହା ହେଇଛି।
0: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଖବର ଆମର ହସ୍ତଗତ ହୋଇଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏଣେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
2: ଆଜ 10 ଜୁନ୍ 2024 କା ଦିନ ଭାରତୀୟ ଲୋକତନ୍ତ୍ର କି ଯାତ୍ରା ମେ ଏକ ଐତିହାସିକ ଓ ପ୍ରେରଣାଦାୟୀ ପଡ଼ାବ କେ ରୂପ ମେ ଅଙ୍କିତ ହୁଆ ହୈ। ଆଜ ଶ୍ରୀ ନରେନ୍ଦ୍ର ମୋଦି ଜୀ ନିର୍ବାଚିତ ପ୍ରଧାନମନ୍ତ୍ରୀ କେ ରୂପ ମେ ସର୍ବାଧିକ ଅବଧି ତକ ନିରନ୍ତର ଦେଶ କି ସେବା କରନେ ୱାଲେ ପ୍ରଧାନମନ୍ତ୍ରୀ ବନ ଗଏ। ଉନ୍ହୋନେ ନିର୍ବାଚିତ ପିଏମ୍ କେ ତୌର ପର 4,399 କି ନିରନ୍ତର ସେବା କା କୀର୍ତ୍ତିମାନ ସ୍ଥାପିତ କିୟା ହୈ, ଜୋ ସ୍ୱତନ୍ତ୍ର ଭାରତ କେ ଇତିହାସ ମେ ପହଲି ବାର ହୁଆ। ୟହ ଅବସର ଭାରତ କି ଲୋକତାନ୍ତ୍ରିକ ଚେତନା, ଜନ ବିଶ୍ୱାସ ଓ ଜନ ଭାଗିଦାରୀ କି ଶକ୍ତି କା ପ୍ରତୀକ।

ଢେଙ୍କାନାଳଠାରେ ଆଜି ପୂର୍ବାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂତନ ଗୋପବନ୍ଧୁ ଟାଉନ୍ ହଲ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 13,88,00,000 ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ତିନି ମହଲା ବିଶିଷ୍ଟ ଟାଉନ୍ ହଲ୍ରେ ପ୍ରାୟ 1200 ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି। ଏଥିସହ ବ୍ୟବସ୍ଥିତ ଗାଡ଼ି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ଆଗାମୀ ଦିନରେ 16,00,000,000 ବ୍ୟୟରେ ନୂତନ ସର୍କିଟ୍ ହାଉସ୍ ଓ 76,00,000,000 ବ୍ୟୟରେ ନୂତନ କୋର୍ଟ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ 2026 ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ 15 ଜଣ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ 17 ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି। ଆସନ୍ତା ମାସରୁ ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଆଇନ ଶୃଙ୍ଖଳା ଅପରାଧ ନିୟନ୍ତ୍ରଣ ଏବଂ ଥାନାଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବେ। ଭଦ୍ରକ ଜିଲ୍ଲା ଚରମ୍ବା ଗ୍ରାମ ପଞ୍ଚାୟତ ଭବନରେ ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତହସିଲଦାର ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲା ବିକାଶ ସମନ୍ୱୟ ପର୍ଯ୍ୟବେକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କ ସମୀକ୍ଷା କରାଯାଇଥିଲା। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସହତା କହିଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

0: ଆସୁଛନ୍ତି, ତ ଏଥିପାଇଁ ଆମର ଶୌଚାଳୟର ବ୍ୟବସ୍ଥା କେମିତି କଣ ରହିଛି?
1: ଆଜ୍ଞା, ରହିଛି ମ୍ୟାଡମ୍, ଦୁଇ ପ୍ରକାର ଶୌଚାଳୟ ଆମେ ରଖିଛୁ। ଯେହେତୁ ଲୋକ ଟାଉନ୍ ଉପରେ ଏତେ ଯିବା ଆସିବା କରୁଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆମର ଗୋଟେ ପଡିକି ଶୌଚାଳୟ ରହିଛି। ଆଉ ବସ୍ତି ଭିତରେ ମ୍ୟାଡମ୍ ଆମର ଗୋଷ୍ଠୀ ଶୌଚାଳୟ ବି ରହିଛି। ଟଏଲେଟ୍ ତ ସବୁ ଲୋକଙ୍କର ଅଛି, ଆଜି କାମ କାର୍ଯ୍ୟରେ କି କଣ ଗ୍ୟାଦରିଂ, ଯେହେତୁ ଟାଉନ୍ ରହୁଛି ଜାଗାର ଅଭାବ ରହୁଛି, ତ ସେଇଥିପାଇଁ ଗୋଷ୍ଠୀ ଶୌଚାଳୟ ମଧ୍ୟ ଆମର ରହିଛି ବସ୍ତି ଭିତରେ।
0: ତାର ପରିଷ୍କାର ପରିଚ୍ଛନ୍ନତା ଉପରେ ଆପଣମାନେ କେମିତି କଣ ଧ୍ୟାନ ଦେଉଛନ୍ତି?
1: ସେସବୁ ମ୍ୟାଡମ୍ ଆମର ଏସ୍ଏଚ୍ଜି ମାନଙ୍କୁ ସବୁ ହ୍ୟାଣ୍ଡ ଓଭର କରାହେଇଛି। ଏସ୍ଏଚ୍ଜି ମାନେ ତାର ଦାୟିତ୍ୱ ନେଉଛନ୍ତି, ପ୍ରତ୍ୟେକ ଦିନ ସେଟା ସେମାନେ କ୍ଲିନ୍ କରାଉଛନ୍ତି, ତାହାକୁ ବି ମଧ୍ୟ ମ୍ୟାଡମ୍ ଆମେ ସବୁ ଭିଜିଟ୍ କରୁଛୁ।
0: ଏଇଠି ତ ଆମର ଜଣେ ସ୍ୱଚ୍ଛ କର୍ମଚାରୀ ଭଉଣୀ ଅଛନ୍ତି।

0: ମାନଙ୍କୁ, ଯୋଉ ଟ୍ରେନ ଗୁଡା ବେଶୀ ମାନେ ମଇଳା ହେଇଯାଇଥାଏ, ମାନେ ରୋଟେଟ୍ ହୁଏ, ଯେମିତି ଆଜି 2ଟା ଟ୍ରେନ ହେଲା, କାଲି 2ଟା ଟ୍ରେନ ହେଲା, ଏମିତି ହେଇକି ସବୁଦିନ 2ଟା ଟ୍ରେନ ସଫା କରାଯାଏ ସକାଳେ ପାଇଲେ। ମାନେ ଆମର ଗୋଟେ ଦାୟିତ୍ୱ ସେଟା ଯେ କେମିତି ମେନ୍ ରୋଡ ଟା ସଫା ହେବ। ଜିମ୍ ଗୋଟେ ଅଛି, ଜିମ୍ ଟା ସଫା ସଫା ନ କରେଇଲେ ପଳେଇ ଆସନ୍ତି ସମସ୍ତେ ଏକ୍ସରସାଇଜ କରିବା ପାଇଁ। ସକାଳୁ ବାହାରିକି ଆମେ ଆଗେ ଲୋକମାନେ କୋଉଠି ଅଳିଆ ପକଉଛନ୍ତି, କୋଉଠି ରହିଯାଉଛି ଅଳିଆ, ଟ୍ରାକ୍ଟର ନେଇନି, ଆମେ ଫୋନ କରିକି କହିଦଉଛୁ ଯେ ନାଇଁ ଏଇଠି ଅଳିଆ ରହିଯାଇଛି, କି ଏଇଠି ଲୋକମାନେ ପକେଇ ଦେଇଛନ୍ତି, ଉଠେଇ ଦିଅନ୍ତୁ। ତାପରେ ଘର ଘରକୁ ଆମର ସ୍ୱଚ୍ଛ ସହରେ ଯାଉଛି, ସେତିକି ପାରୁଛୁ ଆମେ ଦିନକୁ 10ଟା 20ଟା ଘର ଭିଜିଟ କରୁଛୁ, ଯେ ଓଦା ଶୁଖିଲା ଅଲଗା ଦିଅନ୍ତୁ, ବାହାରେ ପକାନ୍ତୁନି, ନିଜେ ସୁସ୍ଥ ରୁହନ୍ତୁ, ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ ଦିଅନ୍ତୁ।
1: ଆମର ମ୍ୟୁନିସିପାଲିଟି ତରଫରୁ ଯୋଉ ଅଳିଆ ସବୁ ଘରୁ ଘରୁ ଯାଉଛି ତା ପାଇଁ ବ୍ୟବସ୍ଥା ସବୁ କରାଯାଇଛି। ମୋର ଅଛନ୍ତି ସୁପରଭାଇଜର ମ୍ୟାଡମ, ସେଇ ବିଷୟରେ କହିବେ।
2: ନମସ୍କାର ମ୍ୟାଡମ, ମୋ ନାଁ ତମସା ଲାଏକ। ମ୍ୟାଡମ ଆମର ଟୋଟାଲ 16ଟା ଗାଡି ଚାଲୁଛି ସ୍ୱଚ୍ଛ ସବାରି। ଆମର 2ଟା MCMRF, ୱେଲ୍ ସେଣ୍ଟର 1, ୱେଲ୍ ସେଣ୍ଟର 2, ଗୋଟେ ଅଛି ବ୍ରାହ୍ମଣୀ ଗାଁରେ, ଆଉ ଗୋଟେ ଅଛି ଆମର ଓଲ୍ଡ ଟାଉନରେ। ସବୁ ଘର ଘର କାକୁ ହାଇଛି ଓଦା ଶୁଖିଲା ଅଲଗା ଗାଡି ଦିଅନ୍ତୁ। ସେଇ ହିସାବରେ ଆମର 8ଟା ଗାଡି ଏପଟେ ଯାଏ, 8ଟା ଗାଡି ସେପଟେ ଯାଏ। ଆଉ ସେଠି ଆମର ଏସ୍ଏଚ୍ଜି ମା ମାନେ ସବୁ ଅଛନ୍ତି, ନିଜଗଡ଼ରେ ଆମର 2ଟା ଏସ୍ଏଚ୍ଜି ଗ୍ରୁପ କାମ କରୁଛନ୍ତି, ଆଉ ବ୍ରାହ୍ମଣୀ ଗାଁରେ 3ଟା। ତ ଏଠୁ ଗାଡି ଗଲା ପରେ ଏମ୍ଆର୍ଏଫ୍ ନାଁ ହେଲା ଆମର ଯୋଉଠି ଶୁଖିଲା ଜିନିଷ ଦିଆ ହୁଏ, ତ ଶୁଖିଲା ଜିନିଷକୁ ସେମାନେ ଫେର ଅଲଗା ଅଲଗା କରନ୍ତି, ପ୍ଲାଷ୍ଟିକ ବୋତଲ ଅଲଗା କରନ୍ତି, କାଚ କାଗଜ ଏଗୁଡା ସବୁ ବାଛିକି ଅଲଗା ଅଲଗା ଆମର ଘର କରାହେଇଛି, ସେ ଭିତରେ ସବୁ ରଖାଯାଏ, କବାଡ଼ିଆ ସବୁ ତାକୁ ନେଇକି ଯାଆନ୍ତି। ଓଦା ମାଲ ପାଇଁ ମ୍ୟାମ ଆମର ମେସିନ୍ ଲାଗିଛି, ତାକୁ ଆମର ସବୁ କଟା ହୁଏ। ଆମର କୁଣ୍ଡ ଅଛି, ସେ କୁଣ୍ଡରେ ପ୍ରଥମେ ଗୋବର ଲିପା ହୁଏ, ଗୋଟେ ଲେୟାର ଆମର ସେ ଓଦା ମାଲ ପରେ। ତାପରେ ଆମର ସଲ୍ୟୁସନ୍ ତିଆରି ହୁଏ ମ୍ୟାଡମ, ଯୋଉଟା କି ଆମେ ଇଏମ୍ ସଲ୍ୟୁସନ୍ କହୁଛୁ, ଆମର ଦହି ଆଉ ଗୁଡରେ ତାକୁ ଆମର ସେ କୁଣ୍ଡ ଭିତରେ ପକା ହୁଏ, 45 ଦିନ ପର୍ଯ୍ୟନ୍ତ ସେ କୁଣ୍ଡରେ ରୁହେ। ତାପରେ ସେ ତାକୁ ଆମ ଏସ୍ଏଚ୍ଜି ମା ମାନେ ବାହାର କରିକି ଶୁଖାନ୍ତି ଖରାରେ, ତାପରେ ତାକୁ ଆମର ଖତ ପ୍ରସ୍ତୁତ ହୁଏ। ସେଠି ବି ଆମର କିଛି ରେଭିନ୍ୟୁ ଜେନେରେଟ୍ ହଉଛି କେନ୍ଦ୍ରଙ୍କ ମ୍ୟୁନିସିପାଲିଟି ପାଇଁ। ତା ସହିତ ଆମର ଯୋଉ ମା ମାନେ କାମ କରୁଛନ୍ତି ତାଙ୍କୁ ଦରମା ହିସାବରେ ଦିଆ ହଉଛି, ସେମାନେ ବି ଆର୍ଥିକ ସ୍ୱାବଲମ୍ବୀ ହେଇପାରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନକୁ ବି ମଧ୍ୟ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ, ଯୋଉଥିପାଇଁ କି ବହୁତ ସାରା ଲେଡିଜ୍ ସେଠି ଏନଗେଜ୍ ହେଇକି ଅଛନ୍ତି।
1: ପୁତଳି ଜେନା, ସ୍ୱଚ୍ଛତା ବିଷୟରେ ସମାଜ ଉପରେ ବାର୍ତ୍ତା ରହିଛି ମୋର।
3: ଘର ଘର ବୁଲି ଯାଉ ଆମେ ଭାଇ,

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁ ଭାଷାରେ
1: କେବଳ ଆକାଶବାଣୀ।

କାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସେହି ଦେଶଗୁଡ଼ିକର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଛି। ଦେଶ ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସରକାରଙ୍କର 23ଟି ବିଭାଗ ଓ 5ଟି ନିର୍ଦ୍ଦେଶାଳୟରେ 205 ଜଣ ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି। ଶିବିରର ପ୍ରଥମ ଦିନରେ ଆଜି ଓଡ଼ିଆ ଶବ୍ଦଭଣ୍ଡାରର ବ୍ୟବହାରିକ ରୂପ, କମ୍ପ୍ୟୁଟରରେ ଓଡ଼ିଆ ଟାଇପ୍, ଉଶ୍ୱାସରେ ସରକାରୀ କାର୍ଯ୍ୟ ସମ୍ପାଦନ, ଇଂରାଜୀ ଓଡ଼ିଆ ଅନୁବାଦ, ଓଡ଼ିଆରେ ଟିପ୍ପଣୀ, ଚିଠା ଏବଂ ଆଦେଶନାମା ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସିର ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡ଼ପଣ୍ଡା ଆଜି ଶପଥ ନେଇଛନ୍ତି। ଓଇଆର୍ସି କାର୍ଯ୍ୟାଳୟ ପରିସରରେ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି ସମାରୋହରେ ଶକ୍ତି

ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀମନ୍ଦିର ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ନିର୍ମାଣାଧୀନ ବିମାନ ବନ୍ଦର କାର୍ଯ୍ୟର ଆଜି ସମୀକ୍ଷା କରାଯାଇଛି। ପୂର୍ତ୍ତ ବିଭାଗ ରାସ୍ତାର ସର୍ବୋଚ୍ଚ ଯନ୍ତ୍ରୀ ଶିବବ୍ରତ ତିରିଆ ବିମାନ ବନ୍ଦରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବା ସହିତ ରନ୍ୱେ ଟିକେଟ୍ କାଉଣ୍ଟର ନିର୍ମାଣ କାର୍ଯ୍ୟର ଯାଞ୍ଚ କରିଛନ୍ତି। ସୂଚନା ଅନୁସାରେ ଖୁବ୍ ଶୀଘ୍ର ବିମାନ ବନ୍ଦରର ଟ୍ରାଏଲ୍ ରନ୍ ହେବ ବୋଲି ଜଣାପଡ଼ିଛି। ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦଗଲଙ୍କ ନିର୍ଦ୍ଦେଶନାରେ ଆଜିଠାରୁ ଓଡ଼ିଶୀ ନୃତ୍ୟ କର୍ମଶାଳା ଆରମ୍ଭ ହୋଇଛି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ୱାରା ସଂଯୋଜିତ ଖ ଚମ୍ପୁ ଆଧାରିତ ଅଭିନୟର ପଦ୍ମଶ୍ରୀ ମୁଦଗଲ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। କର୍ମଶାଳାରେ 50ରୁ ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ

ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। 12 ବର୍ଷ ଶାସନକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଏକ ବଡ଼ ସଫଳତା। ଆର୍ଥିକ ସମାବେଶୀ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ପ୍ରାୟ 50 କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ସହାୟତା ପ୍ରଦାନ କରାଯାଇପାରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଶର 4 କୋଟି ଲୋକଙ୍କୁ ଘର ପ୍ରଦାନ କରିଛି। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ 12 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ଏବଂ ଉଜ୍ଜଳା ଯୋଜନାରେ 10 କୋଟିରୁ ଅଧିକ ମହିଳା ସାମିଲ ହେବା ଦେଶରେ ମୌଳିକ ଆବଶ୍ୟକତା ପୂରଣ କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ଏକ ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ମାନ୍ୟତା ପାଇଛି। କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ବୃହତ୍ ଯୋଜନାର ସୁଫଳ ଏପର୍ଯ୍ୟନ୍ତ ବିଭିନ୍ନ ହିତାଧିକାରୀଙ୍କ ପାଖରେ ପହଞ୍ଚି ସାରିଛି। ସମାଜର ସମସ୍ତ ବର୍ଗର 70 ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଆୟୁଷ୍ମାନ ବୟୋବନ୍ଦନା ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ବିଶ୍ୱବ୍ୟାପୀ ଅଭିନନ୍ଦନର ସୁଅ ଛୁଟୁଛି। ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦୁଇ ଦେଶର ଲୋକଙ୍କ ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଶ୍ରୀ ମୋଦିଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ଆଗ୍ରହୀ ବୋଲି ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି। ୟୁରୋପୀୟ ସଂଘର ସଭାପତି ଉର୍ସୁଲା ଭାନ୍ ଡେର୍ ଲିୟାନ୍ ଦେଇଥିବା ବାର୍ତ୍ତାରେ କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଚନ୍ଦ୍ରରେ ଅବତରଣ କରିବା ସହିତ ଭାରତର ୟୁରୋପୀୟ ସଂଘ ମଧ୍ୟରେ ସହଯୋଗ ଅଧିକ ସଶକ୍ତ ହୋଇପାରିଛି। ଭାରତରେ ଅବସ୍ଥାପିତ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏଥିଲାଗି ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଶ୍ରୀ ମୋଦିଙ୍କର ଦଶନ୍ଧି ଦଶନ୍ଧି ଧରି ଉତ୍ସର୍ଗୀକୃତ ଜନସେବା ଏବଂ ସଫଳ ନେତୃତ୍ୱର ଏହା ହେଉଛି ଏକ ସଶକ୍ତ ପ୍ରତିଫଳନ। ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ ଖ୍ରୀଷ୍ଟୋ ଡାଉଲିଡେସ୍ ଶ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ମିଳିତ ପ୍ରୟାସ ଜାରି ରଖିବା ଲାଗି ଆଗ୍ରହୀ ବୋଲି କହିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍ଗ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତର ଅର୍ଥନୈତିକ ଓ ବିକାଶ ପ୍ରଗତିକୁ ଉତ୍ତମ ରୂପେ ମାର୍ଗଦର୍ଶନ ଦେବା ସହିତ ବିଶ୍ୱସ୍ତରରେ ଭାରତର ସଫଳତାକୁ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା କରାଇବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିଭଳି ଭାରତରେ ଅବସ୍ଥାପିତ ଇସ୍ରାଏଲ୍ର ଦୂତ ରିଭେନ୍ ଆଜାର ନିଜ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି, ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ମାଧ୍ୟମରେ ଭାରତର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସଫଳ ହୋଇଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଥିବା ସହିତ ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ଏବଂ ମେଣ୍ଟରେ ଥିବା ସମସ୍ତ ଦଳର ନେତୃବୃନ୍ଦ ଏହି ବୈଠକରେ ଯୋଗ ଦେଇଛନ୍ତି। 2047 ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ମୋଦି ସରକାରଙ୍କ ଦୃଷ୍ଟିକୋଣର ରୂପାନ୍ତରୀକରଣ ଏବଂ ଜାତୀୟ ବିକାଶ କାର୍ଯ୍ୟକ୍ରମ ତଥା ଭିତ୍ତିଭୂମି ଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଛି। ଏନ୍ଡିଏ ଶାସିତ 22 ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଜେପିର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ନେତା ସଞ୍ଜୟ ଝା, ଶିବସେନା ମୁଖ୍ୟ ଏକନାଥ ସିନ୍ଧେ, ଏଲ୍ଜେପି ଆର୍ ନେତା ଚିରାଗ ପାଶ୍ୱାନ, ଏନ୍ସିପିର ସୁନେତ୍ରା ପାୱାର ପ୍ରମୁଖ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର 11 ଗଭର୍ଣ୍ଣିଂ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ବିକଶିତ ଭାରତ ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଟିମ୍ ଇଣ୍ଡିଆ ପରିପ୍ରେକ୍ଷୀରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି 2047 ସୁଦ୍ଧା ବିକଶିତ ଭାରତ ଲାଗି ସମାବେଶୀ ମାନବ ବିକାଶ। ସମାଜର ତଥା ବୟସ, ଅଞ୍ଚଳ, ଲିଙ୍ଗ ଏବଂ ସାମାଜିକ ଅର୍ଥନୈତିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କର ବିକାଶ ଉପରେ ଏହି ବିଷୟବସ୍ତୁ ମାଧ୍ୟମରେ ପ୍ରାଥମିକତା ଦିଆଯାଇଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ବୈଠକରେ ଏହି ଦୃଷ୍ଟିକୋଣ

0: ଅଗଷ୍ଟ ଏକତିରିଶ କିମ୍ବା 20,000 କୋଟି ଟଙ୍କାର ଗ୍ୟାରେଣ୍ଟି ଉପଲବ୍ଧ ହେବା ପର୍ଯ୍ୟନ୍ତ ସରକାର ଏହି ମିଆଦ ବୃଦ୍ଧି କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଏନ୍ଡିଏର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟ ବୈଠକ ଏବଂ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର 650 ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ଜିଲ୍ଲା ଏହି ଅବସରରେ 149 କୋଟି ଟଙ୍କା ବ୍ୟୟରେ ନିର୍ମିତ 18 ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ 282 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା 21 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦାର କଲେଜ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି
3: 2017 ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିବା ଏ ମେଡିକାଲ କଲେଜ ପ୍ରାରମ୍ଭିକ ବର୍ଷ ଗୁଡିକରେ ବାରିପଦା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଫଳତା ସହିତ ଶିକ୍ଷାଦାନ ହସ୍ପିଟାଲ ଭାବେ ଇଏ କାର୍ଯ୍ୟ କରି ଏହି ପ୍ରତିଷ୍ଠାନର ମଜବୁତ ଏ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ସମୟ ସହିତ ଏହି କଲେଜ ଭିତ୍ତିଭୂମି ଶିକ୍ଷାଗତ କ୍ଷମତା ଚିକିତ୍ସା ପ୍ରଦାନ କରିବା ଜନସାଧାରଣଙ୍କର ଆସ୍ଥା ଭାଜନ ହେବା କ୍ଷେତ୍ରରେ ନିରନ୍ତର ଭାବେ ଇଏ ଅଗ୍ରଗତି ଆମକୁ ଦେଇ ଆସିଛି। ଆଜି ସ୍ୱତନ୍ତ୍ର ନୂତନ ଟିଚିଂ ହସ୍ପିଟାଲର ଉଦ୍ଘାଟନ ସହିତ ଏହି ପ୍ରତିଷ୍ଠାନ ବିକାଶ ଶ୍ରେଷ୍ଠ ତାର ଏକ ନୂତନ ସୋପାନରେ ପଦାର୍ପଣ କରିଛି। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାକ୍ତରଖାନା ଏବଂ ମେଡିକାଲ କଲେଜ 650 ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ସମଗ୍ର ଉତ୍ତର ଓଡ଼ିଶାର ସବୁଠାରୁ ବୃହତ ହସ୍ପିଟାଲ ହିସାବରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଭୂମି ଭିତ୍ତିଭୂମି ପ୍ରକଳ୍ପମାନଙ୍କ ଭିତରୁ ଇଏ ଅନ୍ୟତମ ଆଉ ସ୍ୱତନ୍ତ୍ରତା ଲାଭ କରିପାରିଛି। ଇଏ ଆଧୁନିକ ସୁବିଧା ଉନ୍ନତ ନିଦାନ ସେବା ବିଶେଷଜ୍ଞ ଚିକିତ୍ସା ବିଭାଗ ଗୁରୁତର ଚିକିତ୍ସା ସୁବିଧା ଜରୁରୀକାଳୀନ ସେବା ଉନ୍ନତ ଶିକ୍ଷା ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଏହା ନିଶ୍ଚିତ ଭାବରେ ଅନେକ ଗୁଣରେ ଆଜି ଶକ୍ତିଶାଳୀ କରାଇବାରେ ପ୍ରମୁଖ ଭୂମିକା ନେବା ପାଇଁ ଯାଉଛି। ଆପଣ ମାନଙ୍କର ପାଖରେ ମୁଖ୍ୟ ସବକ ହିସାବରେ ନିଶ୍ଚିତ ଭାବରେ ଆନନ୍ଦିତ ଯେ ଖୁବ କମ ସମୟ ଭିତରେ ଏ ପ୍ରତିଷ୍ଠାନ ଶିକ୍ଷାଦାନ କ୍ଷେତ୍ରରେ ଏବଂ ସେବା କ୍ଷେତ୍ରରେ ମଧ୍ୟ ବିଶେଷ କରି ଶିକ୍ଷାଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ବର୍ତ୍ତମାନ ଏହି କଲେଜରେ ପ୍ରତିବର୍ଷ ଆମର ପାଠ ପଢୁଥିବା ଡାକ୍ତରୀ ଛାତ୍ରଙ୍କର ଅର୍ଥାତ MBBS ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା ରହିଛି। ସେଥିରେ 125 ଜଣଙ୍କର ବ୍ୟବସ୍ଥା ରହିଛି। ଡାକ୍ତରୀ ଛାତ୍ରଛାତ୍ରୀ ହିସାବରେ ପାଠ ପଢିବାର ତାଙ୍କୁ ଦାୟିତ୍ୱ ଦିଆଯାଇଛି। ପିଠି ଉପରେ କଳା ଦାଗ ରହିଥିବା ବାଘ ସାରା ବିଶ୍ୱରେ କୌଣସି ଦେଶରେ ଦେଖା ଯାଆନ୍ତି ନାହିଁ, କେବଳ ଏଇ ମୟୂରଭଞ୍ଜରେ ଆମେ ଜୈବ ମଣ୍ଡଳ ସେମିଫାଇନାଲରେ ଦେଖା ଯାଆନ୍ତି।
2: ରାଜ୍ୟରେ ପ୍ରଥମଥର ପାଇଁ ସୈନିକ ବୋର୍ଡ ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି
4: ରାଜ୍ୟ ସୈନିକ ବୋର୍ଡ ସହିତ ଗୋଟେ MOU ଆମର 2 ଦିନ ତଳେ ହେଲା। ସେ MOU ର ଉଦ୍ଦେଶ୍ୟ ହଉଛି ଆମର ଯେଉଁମାନେ ସୈନିକ ମାନେ ଦେଶ ସେବା କରିସାରିଲା ପରେ ରିଟାୟାର୍ଡ ପରେ ଘରେ ବସୁଛନ୍ତି ସେମାନଙ୍କୁ ଗୋଟିଏ ପାଠ ପଢିବା ପାଇଁ ସୁଯୋଗ ଦିଆ ହବ ଏବଂ ସେଇ ସୁଯୋଗରେ ସେମାନେ ତାଙ୍କର ଡିଗ୍ରୀ ସାର୍ଟିଫିକେଟ ପାଇବେ। ଡିଗ୍ରୀ ସାର୍ଟିଫିକେଟ ପାଇସାରିଲା ପରେ ସେମାନେ ଅନ୍ୟ ଜବ୍ ପାଇଁ ବି ଏଲିଜିବୁଲ ହେବେ। ସେଥିପାଇଁ ଆମେ 3 ବେନିଫିଟ ପାଇଲୁ। ଗୋଟେ ହଉଛି ସେମାନଙ୍କର ଯୋଉ ସିନ୍ସିୟରିଟି ପଙ୍କଚୁଆଲିଟି ଅଛି, ଆମ ଷ୍ଟୁଡେଣ୍ଟ ମାନେ ଦେଖିବେ ଯେ ସେମାନେ କେତେ ସିନ୍ସିୟର ପହଞ୍ଚିବେ, ତା ଦ୍ୱାରା ଆମର ୟୁନିଭର୍ସିଟି ଗୋଟେ ମନି ଜେନେରେସନ କରିବ। ଥାର୍ଡ ହଉଛି ସେମାନେ ଗୋଟେ ଦେଶ ସେବା ହିସାବରେ କାମ କଲେ।
2: ସିମିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଖୁସି ଖବର। 2024 ମସିହା ନଭେମ୍ବର 15

0: ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ଜୁଲାଇ ମାସ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଅଗଷ୍ଟ ମାସ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ହୋଇପାରିବ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି। ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
1: ଆକାଶ ବ୍ରହ୍ମପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ମନ୍ଦା ନାନୀ ନମସ୍କାର।
1: ନମସ୍କାର ନମସ୍କାର। ଆଉ ତମେ ଆଜି ଖରାରେ କୁଆଡେ ଗୋଟେ ବାହାରିକି ଯାଉଥିଲ? ମୁଁ ଦେଖିଲି, କେତେ ଡାକିଲି ପଛ ଆଡୁ ଆଉ ଶୁଣିଲନି।
0: ଖରାରେ କଥା କୁହନ,
1: କଣ କାମ ଥିଲା କି?
0: ଗାଁରେ ଟିକେ ପଡି ଯାଇଥିଲି ଆଉ।
1: ଓ, ଗାଁରେ ପଡିଥିଲ? ଦେଖୁଛ ବର୍ଷା ବର୍ଷି ନଥିବ, ଆଉ ବୁଣା ବି ହେଲେ ଆରମ୍ଭ ହେଲାନି, କିଛି ନାହିଁ, ଆଉ କଣ କରିବା? ବର୍ଷାଟା ହେଲେ ତ କରିବା ନା, ବୁଣା ବୁଣି ଆରମ୍ଭ।
0: ଦେଖୁଛ ପାଗଟା ବେଲେ ଦେଖ, ଅକ୍ଷିମୂର୍ତ୍ତିରେ ଆମେ ଧାନ ଟିକେ ପାଗ ଅନୁକୂଳ ଟିକେ କରିବା, କୋଉଠି ହେଲେ ବୁଣା ବୁଣି ଟିକେ କରିବା। ବର୍ଷା ବର୍ଷିଟା ଥିଲେ ତ କୋଉଠି କଣ କରିବା, ଦେଖୁଛ କେତେବେଳେ ବର୍ଷା ହେଇଯାଉଛି, କିଛି ଅଞ୍ଚଳରେ ବର୍ଷା ହେଉଛି ଆଉ କିଛି ଅଞ୍ଚଳରେ ବର୍ଷା ହେଲା ନାହିଁ।
1: ଧାନ ମାନେ ଚାଷ କରିବାର, ବୁଣିବାର, ଲଗେଇବାର ପ୍ରଣାଳୀ କେମିତି, ତା ଉପରେ ଗୋଟେ ଆଲୋଚନାଟେ ଆମର କବି ସୂର୍ଯ୍ୟନଗରର ଅଛନ୍ତି, ଆମର କୃଷି ଅଧିକାରୀ ରାଜକମଲ ମିଶ୍ରଙ୍କ ସହିତ ମୁଁ ଗୋଟେ ଆଲୋଚନାଟେ ରଖିଥିଲି। ହଁ, ସେ ଆଜ୍ଞା ସହିତ ଟିକେ ଆଲୋଚନା କରିଥିଲି, କଣ ଜାଣିବା ଟିକେ ଧାନଟା କେମିତି ଚାଷ କରିବା କଣ। ଦିନକୁ ଦିନ ତ ଦେଖୁଛ ବିଭିନ୍ନ ପ୍ରକାର ପଦ୍ଧତି ମାନେ ଆସୁଛି, ବିଭିନ୍ନ ପ୍ରକାର ପ୍ରଣାଳୀରେ ଶିକ୍ଷା ବି ସେମାନେ ଦଉଛନ୍ତି, ତାଲିମ ଦଉଛନ୍ତି, ଯେତେବେଳେ ସେ ଅନୁସାରେ ଆମେ ଟିକେ କଥାବାର୍ତ୍ତା ହେଇଥିଲେ ଜାଣିବା, ଆମେ ଦି କଥା ଜାଣିବା, ଆମ ଚାଷୀ ଭାଇ ମାନେ ମଧ୍ୟ ଶୁଣିଲେ ଜାଣିବେ ବୋଲି ମୁଁ ସେ କଥାଟା ପକେଇଛି।
0: ମୁଁ ତ ଅନେକ ବସିଛି ଶୁଣିବି।
1: ଶୁଣ ରାଜକମଲ ସାର୍ ନମସ୍କାର।
2: ନମସ୍କାର ମ୍ୟାଡମ,
1: ଆମର ଆକାଶବାଣୀ ବ୍ରହ୍ମପୁରକୁ ଆପଣଙ୍କୁ ସ୍ୱାଗତ କରୁଛି। ମୁଁ ମୋନାଲି ସାର।
2: ଆଜ୍ଞା ନମସ୍କାର
1: ସାର୍, କେମିତି ଅଛନ୍ତି?
2: ଭଲ ଅଛି ମ୍ୟାଡମ। ଆଉ ଆମେ ଏବଂ ଯେତେ ବି ଯିଏ ବି ଶୁଣୁଛନ୍ତି, ଯୋଉମାନେ ଚାଷୀ ଭାଇ ମାନେ ଯୋଉମାନେ ବି ଶୁଣୁଛନ୍ତି, ସେମାନେ ବି ମଧ୍ୟ ଆମର ନମସ୍କାର।
1: ନିଶ୍ଚୟ ଆଜ୍ଞା, ଆମେ ଜଣେଇ ଦେବୁ। ଆଉ ଆପଣ ଆଜି ଆମ ଚାଷୀ ଭାଇଙ୍କ ପାଇଁ କଣ ରଖିଛନ୍ତି ସେଟା କୁହନ୍ତୁ।
2: ଦେଖନ୍ତୁ, ଏବେ ତ ସମୟ ରହିଛି, ଖରିଫ ସମୟ ରହିଛି, ଯୋଉଥିରେ କି ମେନଲି ଆମେ ଧାନ ବିଷୟରେ ହିଁ ଚାଲୁଛି। ଯୋଉମାନେ ସେଇମାନେ ତାକୁ ସେଇମାନେ ୟୁଜ କରୁଛନ୍ତି, ତ ଆମେ ସେଇ ବିଷୟରେ ଚର୍ଚ୍ଚା କଲେ ମତେ ଲାଗୁଛି ଚାଷୀ ଭାଇମାନଙ୍କ ପାଖରେ ସେଟା ଉପକାରିତା ରହିବ। ତ ଆମେ ଦେଖିବା କି ଗଞ୍ଜାମରେ ଆମର ସମସ୍ତେ ଛଟା ବୁଣା ଟିକେ ଆଗରୁ ସେମାନେ କରି ଆସୁଛନ୍ତି ଛଟା ବୁଣା। ତ ଏ ଛଟା ବୁଣା କଲେ କଣ ରହୁଛି କି ଆମର ସ୍ପେସିଂ, ଯୋଉଟା ଗଛ ଗଛ ଭିତରେ ବ୍ୟବଧାନ ସେଇଟା ସମାନ ରହିପାରୁନାହିଁ, ଯୋଉଟା କି ପରେ ଆମେ ଯେତେବେଳେ ଘାସ ବାଛୁଛେ କି ଆମେ ଯେତେବେଳେ ସାର ପକଉଛେ କି ପିଡିଆ ପକଉଛେ, ତ ସେଥିରେ ଅସୁବିଧା ଦେଖାଦଉଛି କି ଯେହେତୁ ଗୋଟେ ଗୋଟେ ଟାଇପ ଗୋଟେ ସମୟରେ ଗୋଟେ ଜାଗାରେ ବହୁତ ଗଛ ରହିଗଲା ବେଳକୁ ଅନ୍ୟ ଜାଗାରେ ଗଛ ନାହିଁ
1: କମ ରହୁଛି। ହଁ, ଖାଲି ପଡି ଯାଉଛି। ହଁ
2: ଆଜ୍ଞା, ତାପରେ ବି ରୋଗ ପୋକର ବି ସମସ୍ୟା ରହୁଛି, ତ ସେଥିପାଇଁ ସମସ୍ତେ ଟ୍ରାନ୍ସପ୍ଲାଣ୍ଟିଂ ମାଧ୍ୟମରେ ଯେମିତି ରୁଆ ମାର ସାହାଯ୍ୟ ରୁଆ ପ୍ରଣାଳୀରେ ଅନୁସାରେ ଆମେ କରିବା ଦରକାର। ସେଥିରେ ବି ଆମେ ଦେଖୁଛେ କି ଆମେ ସବୁବେଳେ ଯେତେବେଳେ ତା ଦେହରେ ପାଣି ରଖୁଛେ, ବିଲ ଯେତେବେଳେ ପାଣି ରହୁଛି, ବିଲରେ ବି ସବୁବେଳେ ପାଣି

0: ସି ଡ୍ରିଲର ବୋଲି ଗୋଟେ ମେସିନ୍ ଆସୁଛି,
1: ଆଚ୍ଛା
0: ସି ଡ୍ରିଲର ବୋଲି ମେସିନ୍ ଆସୁଛି, ସେଇଟା ବି ଆପଣଙ୍କର ବ୍ଲକର କେତେଟା ଜାଗାରେ ଆଉ ଅନ୍ୟ ଜାଗାରେ ବି ଆଭେଲେବୁଲ ରହୁଛି, ଯେଉଁମାନେ ଚାଷୀମାନେ ବି ଇଚ୍ଛୁକ ଅଛନ୍ତି ସେମାନେ ଭଡ଼ା ଆକାରରେ ବି ନେଇପାରିବେ। ତ ସେମାନେ ସେଇଟା ସି ଡ୍ରିଲରରେ ଆପଣ ବିହନ ସହିତ ଆମର ଫର୍ଟିଲାଇଜର ବି ରହୁଛି ଆପ୍ଲିକେସନ, ଯେମିତି ନାଇଟ୍ରୋଜେନ, ଫସଫରସ, ପଟାସ। ନାଇଟ୍ରୋଜେନର 4 ଭାଗରୁ ଗୋଟେ ଭାଗ, ଫସଫରସର ସବୁ 100% ଏବଂ ପଟାସର ଅଧା। ତା ସହିତ ଆମେ ଯେମିତି ଅଧିକ ଆମର ଅନୁସାର ଯେମିତି ଜିଙ୍କର ଦରକାର ହଉଛି, ଆମେ ଦେଖୁଛେ କି ଓଡ଼ିଶାର ମାଟିରେ ଜିଙ୍କର ଦରକାର ହଉଛି। ଜିଙ୍କ ସଲଫେଟ ବି ଆମେ 25 କେଜି ପର ହେକ୍ଟର ହିସାବରେ, ହେକ୍ଟର ମାନେ ଆମର 12 ଭରଣର ହିସାବରେ ଆମେ ସେଟାକୁ ଆପ୍ଲାଏ କରିପାରିବା।
1: ଆଚ୍ଛା
0: ଆଚ୍ଛା, ସେଥିରେ ଆମର ଏଥିରେ ଆମର ଦରକାର ହଉଛି, ଏଥିରେ ଆମେ ନର୍ମାଲି ଆମେ ଯେତିକି ସିଡ୍ ଦଉଛେ ତାଠୁ ଟିକେ ଅଧିକ ସିଡ୍ ରହୁଛି ରହୁଛି, କାରଣ ଏଇଟା ବୁଣା ପ୍ରକ୍ରିୟା। ବୁଣା ପ୍ରକ୍ରିୟାରେ ରୁଆଠୁ ଟିକେ ଅଧିକା ସିଡ୍ ଦରକାର ହଉଛି, ହେଲେ ମଧ୍ୟ ସେଇଟା ଯେତେବେଳେ ଆଗକୁ ଯେତେବେଳେ ସେ ତା ଧାଡ଼ିରେ ବୁଣା ହଉଛି ଓ ସମାନ ବ୍ୟବଧାନରେ ବୁଣା ହଉଛି, ସେ କ୍ଷେତ୍ରରେ ତାର ଯୋଉ ସିଡ୍ ର କଷ୍ଟ, ସିଡ୍ ର ପଇସା ଯୋଉ ଆମେ ଅଧିକା ଲଗଉଛେ, ସେ କ୍ଷେତ୍ରରେ ବି ମଧ୍ୟ ଆମେ ଅଧିକ ଉପାର୍ଜନ କରିପାରିବା ଓ ସେ ଯୋଉ ଇଏ ପଇସାକୁ ବି ଆମେ ଫେରି ପାଇପାରିବା।
1: ଆଚ୍ଛା, ତ ଆମେ ଆପଣ ଯୋଉ କହିବା ଅନୁସାରେ ଯଦି ଆମେ ସେ ସିଡ୍ ସିଡ୍ ଡିଲର ଯୋଉ ଡ୍ରିଲର ଆପଣ କହିଲେ ସିଡ୍ ଡ୍ରିଲରରେ ଆମେ ଯଦି ବୁଣିବା, ସେ ଆମର ସମାନ ବ୍ୟବଧାନରେ ସମାନ ଆକାରରେ ପ୍ରତ୍ୟେକ ଜାଗାରେ ବିହନଟା ବୁଣି ହେଇପାରିବ।
0: ଆଜ୍ଞା,
1: ତ ସେ ଆମକୁ
0: ଆଜ୍ଞା ମ୍ୟାଡମ, ପ୍ରତ୍ୟେକ ବିହନ ଯଦି ଠିକ ବ୍ୟବଧାନରେ ରହିଲା, ଦୁହିଁଙ୍କ ଭିତରେ କମ୍ପିଟିସନ ଗୁଡା ରହୁଛି ସେଇଟା ରହିବନି। ପ୍ରତ୍ୟେକ ଗଛ ନିଜ ନିଜ ବ୍ୟବଧାନ, ନିଜ ନିଜ ପୌଷ୍ଟିକ ଆହାର ଖାଇକି ସେମାନେ ବଡ ହେବେ।
1: ହେଲେ ଏଇ ଯୋଉ ବିହନ ଆମେ ପକେଇ ଦେଲେ, ପକେଇଲା ପରେ ଯଦି ତଳି ଆସିଯିବ, ଗଛ ହେଇଯିବ, ଆମେ ଗଛକୁ ପୁଣି ରୋଇବା ନା ସେଥିରେ ହେଇଯିବ, ଏମିତି ପ୍ରକ୍ରିୟାରେ ହିଁ ଗଛ ବଢିଯିବ?
0: ନା ନା, ଏଇଟା ପଦ୍ଧତିର ନାଁ ହଉଛି ଡାଇରେକ୍ଟ ସିଡ୍ ରାଇସ୍। ଡାଇରେକ୍ଟ ସିଡ୍ ମାନେ ଆପଣ ବିଲରେ ହିଁ ଆପଣ ଡାଇରେକ୍ଟ ବୁଣିବେ,
1: ବୁଣିଦେବେ? ଆଚ୍ଛା ଆଚ୍ଛା,
0: ବୁଣିବା
1: ମାନେ ଆମେ ଯେତିକି ବିଲରେ ଧାନ ଲଗେଇବା ପାଇଁ ଚିନ୍ତା କରିଛେ, ଭାବିଛେ, ସେତିକି ଦିନ ବିଲରେ ଆମେ ଏଇ ଡ୍ରିଲ ମେସିନରେ ଆମେ ସିଡ୍ସ କୁ ପୁରା ବୁଣିଦେବା, ଆମେ ଧାନକୁ ବିହନକୁ ବୁଣିଦେବା। ବୁଣିଦେବା ପରେ ଆମେ ଆଉ ତାକୁ ରୋଇବା ଆବଶ୍ୟକତା ନାହିଁ ତ?
0: ନା, ରହିବା ଆବଶ୍ୟକତା ନାହିଁ।
1: ଆଚ୍ଛା ଆଚ୍ଛା, ଆମେ ଆମେ ଏବେ ଯଦି ଗୋଟେ ଜାଗାରେ ଦଳି ବେଶୀ ଦିନ ରହିଗଲା କି ପାଣି ଭିତରେ ରହିଗଲା ବେଶୀ ଦିନ, ଆପଣ ଯେମିତି କହିଲେ 3 ସପ୍ତାହରୁ ଅଧିକା ଯଦି ରହିଗଲା, କିଛି ତଳି ପାଇଁ କ୍ଷତିକାରକ କି କିସ?
0: ଦେଖନ୍ତୁ, ଆମର ଗୋଟେ ଯୋଉ ଯଦି ଆମର ଅଧିକା ରହିଯାଉଛି ତଳିଟା, ତ ସିଏ ଯେତିକି ପିଲ ଦେବାର ଚାହୁଁଥିବ ତାର ପିଲର ସଂଖ୍ୟା କମିଯିବ। ମନେକର ଯଦି ପିଲ ଆମର ଅଧିକା ରହୁଥିବ, ଯଦି ସେ କମ ତଳିବାଲା ପିଲ ଅଧିକା ଦେଇପାରିବ, ଆମେ ଯଦି ଅଧିକା ସମୟ ତାକୁ ରଖିପାରିବା ତାହେଲେ ପିଲ ସଂଖ୍ୟା ସେଟା କମିଯିବ।
1: ଆଚ୍ଛା ଆଚ୍ଛା, ମାନେ ଆମେ ଯେତିକି ଦିନ ତାର ସୀମିତ ଦିନ ଭିତରେ ଆମେ 3 ସପ୍ତାହ ଭିତରେ ହିଁ ତାକୁ ରୋପଣ କରିଦେବାଟା ଆବଶ୍ୟକ,
0: ଆଜ୍ଞା,
1: ତାର ଠିକ ଉପଯୁକ୍ତ ସମୟ ସେଇଟା। ଯଦି ଆମେ ଅଧିକା ସମୟ ରଖିବା ତଳିବା, ଆଉ ଅଧିକା ଆମର ଗଛ ହବନି, ଆପଣ କହିବା ଅନୁସାରେ ଗଛ ଅଧିକା ବଢିବନି ଆଉ ପିଲ ଅଧିକା ହବନି,
0: ପିଲ ଅଧିକା ଦେଖାଦେବ ନାହିଁ,
1: ଦେଖାଦେବନି। ତେବେ ଆମେ ଏବେ ଆମେ ପ୍ରାୟ ଲୋକ ଏବେ ତଳି ଘରା କରିସାରିଛନ୍ତି, ତ ଯଦି ଏବେ ପାଣି ଯଦି ଅଧିକା ରହିଲା ଜମିରେ, ଆଉ ତଳିର କିଛି କ୍ଷତି ଘଟିବ କି?
0: ତଳିର କ୍ଷତି ଘଟିବାରେ ସେଥିପାଇଁ ଆମେ ଯେତିକି ଆମେ ଭାବୁଛୁ କି ମନେକର ଆମ 10 ହେକ୍ଟର ପାଇଁ ଆମେ ଗୋଟେ ହେକ୍ଟର ନର୍ସରୀ କରିଥାଉ, ଚାଷୀ ଭାଇ ମାନେ 10 ହେକ୍ଟର ପାଇଁ ଗୋଟେ ହେକ୍ଟର ନର୍ସରୀ କରିଥାନ୍ତି, ତ ସେଥିପାଇଁ ଆମର ଟିକେ ଅଧିକା ନର୍ସରୀ କରିଥିଲେ ବି ଆପଣ ଯଦି ତଳିର ଇଏ ଘଟୁଛି, ତଳିର ଟିକେ ମାନେ ତଳି କଣ କହନ୍ତି, ତଳି ଯଦି ନଷ୍ଟ ହଉଛି ନା, ଯଦି ଆମେ ତଳିର ନଷ୍ଟ
1: ହେଇଯାଉଛି କି ନଷ୍ଟ ହେଇଯାଉଛି କିଛି,
0: ଆଜ୍ଞା, ତଳି ଯଦି ଆମର ପୋଚକା ହେଇଯାଉଛି କିମ୍ବା ନଷ୍ଟ ହେଇଯାଉଛି, ଆମେ ଯଦି ଅଧିକା କରିଥିବା ତଳିଟାକୁ ଆମେ ସେଥିରେ ୟୁଜ କରିପାରିବା। ତାପରେ ବି ଆମେ ଯଦି ରୁଉଛନ୍ତି, ଆମର ଚାଷୀ ଭାଇ ମାନେ ମା ବାପା ମାନେ ତାକୁ ରୁଉଛନ୍ତି, ଆମେ ଅଧିକା ତଳି କରିଥିଲେ ବି ଆମର ଯଦି ଗଛର କିଛି ଅସୁବିଧା ଦେଖାଯାଉଛି କି ସମସ୍ୟା ଦେଖାଯାଉଛି କି ପାଣିର ପ୍ରୋବ୍ଲେମ ଦେଖାଯାଉଛି ରୁଇବାର ସଙ୍ଗେ ସଙ୍ଗେ, ଆମେ ତାକୁ ପୁଣି ଆଉ ଥରେ

0: ଯେ ତ ସେଇଟାକୁ ପ୍ରଥମେ ସେ ମାଧ୍ୟମରେ ବ୍ୟବଧାନ ସଠିକ ବ୍ୟବଧାନ
1: ସେତିକି ଦିନ ବିଲରେ ଆମେ ଏଇ ଡ୍ରିଲ ମେସିନରେ ଆମେ ସିଡ୍ସ କୁ
0: ବାପା ମାନେ ରୁଉଛନ୍ତି, ଆମେ ଅଜା ତଳି କରିଥିଲେ ଆମର ଯଦି ଗଛର କିଛି ଅସୁବିଧା ଦେଖାଯାଉଛି କି ସମସ୍ୟା ଦେଖାଯାଉଛି କି ପାଣିର ପ୍ରୋବ୍ଲେମ ଦେଖାଯାଉଛି ରୁଇଁବାର ସଙ୍ଗେ ସଙ୍ଗେ, ତ ଆମେ ତାକୁ ପୁଣି ଆଉ ଥରେ ରିଟ୍ରାନ୍ସପ୍ଲାଣ୍ଟିଂ କି ଆଉ ଥରେ ରୁଇଁ ପାରିବା।
1: ଆଉ ଥରେ ରୋପାରିବା? ଆଚ୍ଛା ଆଚ୍ଛା ହଁ ହଁ
0: ଏବେ ଆମର ଜମିରେ ରୁଇଁ ସାରିଲା ପରେ,
1: ହଁ ହଁ
0: ଆମର ପାଣି ରହିବାର ଅଛି, କିନ୍ତୁ ଆମେ ପାଣିଟାକୁ ସଦାବେଳେ ପାଣିଟାକୁ ଯେତେବେଳେ ଗଛ ବଡ ହେଇଯାଉଛି
1: ହଁ ହଁ
0: କି ତାପରେ ପାଣି ନ ରହିଲେ ବି ଚଳିବ, କାରଣ ଆମେ ଯେତେବେଳେ ପାଣିଟା ସବୁବେଳେ ରଖୁଛେ ସେଥିରେ ବି ଆମର ରୋଗ ପୋକ ଯୋଉମାନେ ରହୁଛନ୍ତି ସେ ପାଣିରେ ବି ରହୁଛନ୍ତି, ଏବଂ ପାଣିରେ ମଧ୍ୟ ତାଙ୍କର ଅଣ୍ଡା ମାନେ ଆସି ରହୁଛି, ଅଣ୍ଡା ପଡୁଛି, ଆଉ ସେ ଅଣ୍ଡାରୁ ପୋକ ହେଇ ସବୁ ସେ ଗଛଟିକୁ ନଷ୍ଟ କରୁଛନ୍ତି।
1: ନଷ୍ଟ କରିଦେଉଛନ୍ତି? ହଁ ଆଚ୍ଛା ଆଚ୍ଛା
0: ଆଜ୍ଞା, ଆମେ ଯଦି ପାଣିଟାକୁ ମାନେ ଟାଇମଲି ପିରିୟଡରେ ଆମେ ତାକୁ ନିଷ୍କାସନ କରିବା, ତାହେଲେ ସେ ପାଣିରୁ ରୋଗପୋକମାନଙ୍କର ଅଣ୍ଡା ବି ବାହାରକୁ ଆସିଯିବ, ଯୋଉମାନେ କି ସେମାନଙ୍କୁ ପୁଣି ଆଉ ଥରେ ଆଟାକ୍ କି ତାଙ୍କୁ
1: ହଁ
0: ଆକ୍ରମଣ
1: ହଁ
0: କରିପାରିବେ ନାହିଁ।
1: ବଂଶ ବିସ୍ତାର କରିବାକୁ ସୁବିଧା ହବନି ଆଉ।
0: ଆଜ୍ଞା,
1: ତ ଯଦି ଆମେ ପାଣି ଏବେ ବର୍ତ୍ତମାନ ଯଦି ବର୍ଷା ହେଇଗଲା, ଆମେ ରୋଇ ସାରିଲା ପରେ ବେଶୀ ବର୍ଷା ହେଲା, ତାହେଲେ ଆମେ ନିଷ୍କାସନ କରିବାକୁ ପଡିବ ପାଣିଟାକୁ।
0: ନିଶ୍ଚୟ ନିଶ୍ଚୟ,
1: ଆମେ ଯଦି ସେଟା ସଞ୍ଚୟ କରି ରଖିଥିବା, ଆବଶ୍ୟକ ସ୍ଥଳେ ନ ସେ ପାଣିଟାକୁ ଜଳଟାକୁ
0: ହଁ ହଁ
1: ବିସର୍ଜନ କରିପାରିବା
0: ଆଜ୍ଞା।
1: ସେଟା।
0: ଏବେ ତ ଦେଖିବାକୁ ଗଲେ କି ଆପଣ ନର୍ସରୀ ପରେ, ଆମେ ନର୍ସରୀ ପୂର୍ବରୁ ଆମେ ଯେତେବେଳେ ନର୍ସରୀ ପକଉଛେ ସେଇଟାକୁ ଯେତେବେଳେ ବିହନଟାକୁ ପକଉଛେ,
1: ହଁ
0: ତ ସେଇଟାକୁ ପ୍ରଥମେ ଆମେ ସିଡ୍ ଟ୍ରିଟମେଣ୍ଟ କରିବା। ସିଡ୍
1: ଆଚ୍ଛା ଆଚ୍ଛା
0: ଟ୍ରିଟମେଣ୍ଟଟା ଆମର ଯୋଉ ଫଙ୍ଗିସାଇଡ୍ କି ଫଙ୍ଗସ୍ ଲାଗୁଛି ତା ପାଇଁ ଆମେ ଫଙ୍ଗିସାଇଡ୍ କେତେକ ଦେଇକି ତାକୁ ସିଡ୍ ଟ୍ରିଟମେଣ୍ଟ କରିପାରିବା, ଯୋଉଟା କି ମାନେ ଚାଷୀ ଭାଇମାନେ
1: ବିହନ ବିଶୋଧନ
0: ଜାଣିପାରନ୍ତି।
1: ଯୋଉ କହୁଛନ୍ତି?
0: ହଁ, ବିହନ ବିଶୋଧନ ସେଟାକୁ କରିବାକୁ ପଡିବ, ସେଇଟା ଫଙ୍ଗିସାଇଡ୍ କି କାର୍ବନ ଥିରାମ କି ଭିଟା ଏଗୁଡା ସବୁ ଦେଇକିରି ସେଗୁଡାକ ବିହନ ବିଶୋଧନ କରିବାକୁ ପଡିବ।
1: ଆଚ୍ଛା ଆଚ୍ଛା
0: ଯୋଉ DSR ପଦ୍ଧତି କହୁଥିଲି ସେ ଅନୁସାରେ ଆପଣ ନାଇଟ୍ରୋଜେନ 25%, ଫସ୍ଫରସ 100% ଆଉ ପଟାସ 50% ଆପଣଙ୍କର ବାସାଲ ଡୋଜ୍ ମାନଙ୍କର ଷ୍ଟାର୍ଟିଂରୁ ଏଇଟା ଆପଣ ଆପ୍ଲାଏ କରିପାରିବେ।
1: ଆଚ୍ଛା ଆଚ୍ଛା
0: ଆଉ ତାପରେ ବେଉସନିଂ ପରେ ଆଉ 50% ୟୁରିଆ ଦେଇପାରିବେ।
1: ଦେଇପାରିବା? ଆଚ୍ଛା ସାର୍, ଆଉ ଗୋଟେ ପ୍ରଶ୍ନ ମୋ ମନରେ ଆସୁଛି ଯେ ଆମେ ବିଭିନ୍ନ ପ୍ରକାର ବିହନକୁ ବ୍ୟବହାର କରୁଛେ, ଆମ ଧାନ ବିହନ ବିଭିନ୍ନ ପ୍ରକାର ଅଛି, ଆମେ ଆଣୁଛେ ଆମ ସମବାୟ ସମିତିରୁ ଆଣୁଛେ କି ଅନ୍ୟ ପ୍ରାଇଭେଟ ଡିଲର ମାନଙ୍କୁ କିଣି ଆଣୁଛେ, ତ ଆମର ବିହନକୁ ନେଇକି ଜମି ଆମେ କୋଉ ଜମିରେ କେମିତି ବିହନ କରିବା ସେଇଟା ତ ଅଛି, ଯେ ଆମେ କୋଉ ଜମିରେ କେମିତି ବିହନ କଲେ ଆମକୁ ଭଲ ଫାଇଦା ହବ କି ଅଧିକା ଫସଲ ହବ। ଦ୍ୱିତୀୟ କଥା, ଆମେ ଖାଲ ଜମି ଢେପ ଜମିରେ ପ୍ରଭେଦ ଅଛି କି, ପାଣି ଅଧିକା ଦରକାର କୋଉଟାକୁ କମ୍ ଦରକାର?
0: ଆମର ମ୍ୟାଡମ କେତେଟା ଭେରାଇଟି ରହୁଛି, ଯୋଉମାନେ କି ଆମର ପାଣିକୁ ଅଧିକା ସହି ପାରନ୍ତି, ପାଣି ଅଧିକା ତାହେଲେ ଜମା ରହିଲେ ବି ସେଟା କେତେ ଦିନ ସେମାନେ ସହି ପାରନ୍ତି, ଯେମିତି
1: ଆଚ୍ଛା
0: ରହିଛି
1: ହଁ ହଁ
0: ସ୍ୱର୍ଣ୍ଣ ସୌଭାନ ଯୋଉଟା କି ଧଳା ସ୍ୱର୍ଣ୍ଣ ରହୁଛି,
1: ହଁ ସେଇ କଥା ହିଁ
0: ଧଳା ସ୍ୱର୍ଣ୍ଣ
1: ପଚାରୁଥିଲି।
0: ଆଜ୍ଞା, ଧଳା ସ୍ୱର୍ଣ୍ଣ ନାଲି ସ୍ୱର୍ଣ୍ଣ ସେମାନେ ରହୁଛନ୍ତି, କେତେ ସମୟ ପାଣି ରହିଲେ ବି ସେମାନେ ସେଟାକୁ ସହି ପାରନ୍ତି, ସେଥିପାଇଁ ଏଟାକୁ ଖରିଫ ସମୟରେ କୋଷ୍ଟାଲ ଏରିଆରେ ଯୋଉଟା କି ଆମର ବାତ୍ୟା ଟାଇମରେ ବି ସେଇଟାକୁ ଏଇଟାକୁ ଦିଅନ୍ତି, କାରଣ ବାତ୍ୟା ଟାଇମରେ ଯେତେବେଳେ ପାଣି ମାଡ଼ିଯାଏ ତ ଏ ଧାନଟାକୁ ସେଟାକୁ ସହନଶୀଳ ରହିଛି।
1: ସେଇଟା ହିଁ ଜାଣିବା କଥା ଯେ କୋଉ ବିହନକୁ ଅଧିକା ପାଣି ଦରକାର କି ଖାଲ ଜମି ଦରକାର କି ଢେପ ଜମି ଦରକାର, କି ଅଧିକା ପାଣି ରହିଲେ କୋଉଟା ମାନେ କ୍ଷତିକାରକ ହବ, କୋଉଟା କମ ପାଣି ରହିଲେ ପାଇଲେ କ୍ଷତି ହବ, ଏଇଟା
0: ଆଜ୍ଞା
1: ଜାଣିକି ଆମେ ନିଶ୍ଚୟ ଆପଣ
0: ଆଜ୍ଞା
1: ମାନେ ଜଣେଇଛନ୍ତି ଚାଷୀ ଭାଇମାନଙ୍କୁ, ସେମାନେ

0: ଆମେ ଧାନ ଛାଡ଼ିକି ଅନ୍ୟ ବିହନ, ଅନ୍ୟ
1: ଫସଲ ଉପରେ ଗୁରୁତ୍ୱ
0: ଅନ୍ୟ
1: ଦେଉଛନ୍ତି।
0: ଫସଲ ଉପରେ ଆମେ ଗୁରୁତ୍ୱ ଦେବା କି ଅନ୍ୟ ଫସଲ କରିବା, ଯେମିତି ଆମର ଧାନରେ ସ୍ୱାବଲମ୍ବୀ ହେଇପାରିଛି ଆମର ଓଡ଼ିଶା, ସେମିତି ଅନ୍ୟ ଯେମିତି ମଧ୍ୟ
1: ଅନ୍ୟ
0: ସ୍ୱାବଲମ୍ବୀ ହେବା ସହିତ,
1: ଶସ୍ୟ ଜନିତ ଫସଲ, ହଁ
0: ଆଜ୍ଞା, ଅନ୍ୟର ସ୍ୱାବଲମ୍ବୀ ହେବା ସହିତ ଏମାନଙ୍କୁ ବି ରପ୍ତାନି କରିବାରେ ସେ ସାହାଯ୍ୟକର ହେବ।
1: ହଁ ନିଶ୍ଚୟ ନିଶ୍ଚୟ। ତ ସାର୍, ଏବେ ମଧ୍ୟ ଆମେ ଜାଣୁଛେ ଯେ ଆମର ତ ଧାନ ଚାଷ ମୁଖ୍ୟ ଚାଷ ଆମ ଗଞ୍ଜାମର, ଆଉ ସମସ୍ତେ ମଧ୍ୟ ବର୍ଷାକୁ ଦେଖି ପ୍ରସ୍ତୁତି ହେଇସାରିଛନ୍ତି। ଆପଣ ମଧ୍ୟ ଆଜି ବହୁତ ମୂଲ୍ୟବାନ ତଥ୍ୟ ଜଣେଇଲେ ଯେ କେମିତି ଆମେ ବିହନକୁ ବୁଣିବା, କେମିତି ଫସଲକୁ ପରିଚାଳନା କରିବା, କେମିତି ତଳିର ଯତ୍ନ ନେବା, ସବୁକିଛି କହିଛନ୍ତି। ଆଉ ଆଉ ଗୋଟେ ମୁଖ୍ୟ କଥା ବି ଆପଣ କହିଲେ ଯେ ପାଣିର କେତିକି ଆବଶ୍ୟକତା ରହିଛି ଧାନ ଚାଷକୁ, ଧାନ ଗଛ କେତିକି ମୂଳରେ କେତିକି ପାଣି ରହିବା ଦରକାର, କେତେବେଳେ ନିଷ୍କାସନ କରିବା ଦରକାର, ଏଇଟା ଗୋଟେ ନିହାତି ଜରୁରୀ ଜିନିଷ ଆଉ ସମସ୍ତେ ଜାଣିବା କଥା ମଧ୍ୟ। କାହିଁକି ଆମେ ବ୍ଲାଇଣ୍ଡଲି ଆମେ ଗୋଟେ ଭାବି ଦେଉଛେ ପାଣି ଯଥେଷ୍ଟ ଦରକାର ଧାନ ଗଛକୁ, କିନ୍ତୁ ତାର ଆବଶ୍ୟକତା ଅନୁଯାୟୀ ଯେତିକି ପାଣି ଦରକାର ରଖିବା, ବାକିଟା ନିଷ୍କାସନ କରିଥିବା, ପୁଣି ଆବଶ୍ୟକତା ସ୍ଥଳେ ତାକୁ ବ୍ୟବହାର କରିପାରିବା।
0: ଆଜ୍ଞା,
1: ତ ବହୁତ ବଢିଆ କଥା ଆପଣ ଆଜି କହିଛନ୍ତି, ଆମକୁ ସମୟ ଦେଇଥିବାରୁ ଆଜ୍ଞା, ଆମର ଆକାଶବାଣୀ ବ୍ରହ୍ମପୁର ତରଫରୁ ବହୁତ ବହୁତ ଧନ୍ୟବାଦ। ଶୁଣିଲ ନା?
0: ବଢିଆ ଲାଗିଲା
1: ବୋଲେ
0: ତମ ତ
1: ପୁରା
0: ବାଛି ଅଛି
1: ପ୍ରଣାଳୀଟା କରିଦେଇ
0: ଆଜ୍ଞା,
1: ଦେଉଛି ଆଉ।
0: ତମ ତ ଆଜ୍ଞା ତ ବାଛି ଅଛି କଥା ହଉଛ।
1: ଆଉ ବୋଲି ଦେଖ, ଦି କଥା ଜାଣିବା କି ନିଏ, ଚାଷବାସଟା କରୁଛ ବୋଲେ ଆଉ ଆଗର ଭଳିଆ କଲେ ହଉଛି କି ଚାଷବାସ? ଏବେ
0: ନାଇଁ ନାଇଁ
1: ପାଣିପାଗକୁ, ଏବେର ମାଟିକୁ, ସବୁକୁ ଦେଖି ଆମକୁ ପରିବର୍ତ୍ତନ କରିବାକୁ ପଡୁଛି।
0: ବର୍ତ୍ତମାନ ଦିନ ବଦଳି ଗଲାଣି, ଋତୁ ଦିନ ବଦଳୁଛି, ଦିନ ଯେମିତି ବଦଳି ବଦଳି ଗଲାଣି, ଆମେ ଚାଷ ପଦ୍ଧତି ମଧ୍ୟ ବଦଳିବାକୁ ପଡିବ।
1: ପଡୁଛି ହଁ, ଯେ ଶୁଣିଲେ ଯେ ଆଉ ଗୋଟେ ଗୀତଟେ ପକେଇଦା, ତାପରେ ଆଉ ଥରେ ଆମ ସଫଳ ଚାଷୀ ପର୍ଯ୍ୟାୟକୁ ଯିବା ଆଉ।
0: ଆଉ ଗୀତ ଟିକେ ପକଉନ, ଅନ୍ୟ ଗୀତ ବସିବୁ ଆଉ।
1: ହଁ ତମେ ଶୁଣ, ବସ।
0: ହଉ ହଉ।

0: Entonces se dijo, ya lo que vamos a hacer es tienen que traer foquillí, porque ya tienen el oquillí.
1: ହେଲେ ଯେତେବେଳେ ଆପଣ ପକେଇବେ ତଳି ପକେଇବେ ବିହନଟା ସେ ଗଛ ହେଲା ପରେ ତାକୁ ଆଉଥରେ ଅଲଗା ଜାଗାରେ ରୋପଣ କରିବେ ନା ସେମିତି ହିଁ ଥିବ ହେଇଯିବ ଗଛ ନା କେମିତି କରିବେ
0: ଦୁସରା
1: ଜାଗାରେ କରିବେ କେମିତି କରୁଛନ୍ତି ଧାଡି ଧାଡିରେ ଲଗାଉଛନ୍ତି ନା କେମିତି କରୁଛନ୍ତି କେତେ କେତେ ଡିଫରେନ୍ସ ରଖୁଛନ୍ତି ଗୋଟେ ଗୋଟେ ବ୍ୟବଧାନ କେତେ ଷୋହଳ ଇଞ୍ଚ ଅଠର ଇଞ୍ଚ ବ୍ୟବଧାନ ଗୋଟେ ଗୋଟେ ଗଛ ରହିବ ଯେମିତିକି ପାଣି ଯିବା ପାଇଁ ସୁବିଧା ଜଳସେଚନ ପାଇଁ ଆଉ ତାର ଘାସ ବାଛିବା ପାଇଁ ସୁବିଧା ଥିବ ହେଲେ ତାର ଜଳସେଚନ ବ୍ୟବସ୍ଥା କେମିତି କେତିକି ଦିନ ଦେଲେ ହବ କୋବି କି ଅଧିକା ଜଳ ଦରକାର ନା ଯେତିକି ସାମାନ୍ୟ
0: ଏଇ ସିଜନରେ ଟିକେ କମ ଜଳ ଦରକାର ଖରା ସିଜନରେ ଅଧିକା
1: ହେଲେ ଆପଣ ସବୁ ଋତୁରେ କରନ୍ତି କୋବି ଚାଷ
0: ବାର ମାସ ଆଉ ଆଗ

0: ଆମେ ତ ଦୁଃଖ ସୁଖ ବାଣ୍ଟି କଥା ହଉଛେ ସବୁବେଳେ ଚାଷୀ ଭାଇମାନଙ୍କ ସହିତ, ଆଉ ତାର ଲାଭ ନଷ୍ଟ ଭଲ ମନ୍ଦ ସବୁ ଟିକେ ଆଲୋଚନା କରିଦଉଛେ ଆଉ, କେଦିନକେ ଥରେ କେତେଜଣଙ୍କୁ ଟିକେ କଥାବାର୍ତ୍ତା ହେଲେ ଭଲ ଲାଗୁଛି ଆଉ। ଦେଖ ଆମେ ତ ଦି କଥା ଜାଣିବା, ଦ୍ୱିତୀୟ କଥା ଆମେ ଦୁଃଖ ସୁଖ ଟି ବାଣ୍ଟିଲେ ଟିକେ ସାହସ ଜଣ ଜଣଙ୍କୁ ଦବନି କେ,
1: ନିହାତି ସତ କଥା ଏଇଟା।
0: ଆଉ ମଣିଷ ଯେତେବେଳେ ସାମାଜିକ ପ୍ରାଣୀ ଅସୁବିଧା ପଡିଲେ କିଏ କାହାକୁ ଟିକେ ବୁଝେଇ ତାର ମନଟା ଭଲ ଲାଗିବ, ସୁବିଧାରେ ଅଛି ତାକୁ ଟିକେ ହଁ ତାକୁ ବଧାଇ ଦେଲେ ତାକୁ ଟିକେ ଭଲ ଲାଗିବ, ଏମିତିକାର କଥା
1: ହଁ
0: ହଁ
1: ଠିକ କଥା ଠିକ କଥା।
0: ଯେ କଥା ହଉ କେତେ ବେଳ ହେଲାଣି ବା, ବର୍ଷା ବର୍ଷି ଆଇ ବୋଲେ ହଇରାଣ, ଚାଲ ଯା।
1: ସତ କଥା ହଉ ଚାଲ ଚାଲ।

ଆମ ରାଜ୍ୟରେ ଏ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଏତେବେଳେ ଶୁଣୁଥିଲେ କେତୋଟି ଓଡ଼ିଆ ଅଲମ୍ବିତ ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖିରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ, ଏଥିରେ ଶୁଣିବେ ସମାଚାର ସନ୍ଧ୍ୟା, ଶୁଣିପାରିବେ କିଛି ସମୟ ମଧ୍ୟରେ।

तड़पे तड़पे मेरी जवानी।

0: to the foreign policy. We want to thank the Honorable Minister for giving us time as always. We believe, Prime Minister, yourself.
1: କେନ୍ଦ୍ରରେ ରେକର୍ଡିଂ ଯୋଗେଇକୁ ରହିତ କେନ୍ଦ୍ର ସରକାରଙ୍କର ବାରବର୍ଷ ପୂର୍ତ୍ତି ଅବସରରେ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ।

0: ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ।
1: ଶୁଣ ମଉସା ମାଉସୀ ଭଉଣୀ ଭାଇ ସର୍ବେ ଆସ କଥା ଗୀତ ଶୁଣିବା ପାଇଁ। ଫୋନ ହେଉ କି ହେଉ ବା ମୋବାଇଲ ଏ ଫୋନ ହେଉ କି ହେଉ ବା ମୋବାଇଲ ନିଜେ ଶୁଣନ୍ତୁ କି ଶୁଣୁଥାନ୍ତୁ ଫ୍ୟାମିଲି। କଥା ହେଲେ ବାଣ୍ଟିବେ ନିଜ ସୁଖ ଦୁଃଖ ଶୁଣିଲେ ପାଇବେ ସର୍ବେ ପରମ।

0: ସ୍ନେହ ପ୍ରେମ ଭରା ଆମର ଏଇ ଜୀବନ, ଭଲ ପାଇବା ସୁଖ ଦୁଃଖକୁ ହିଁ ଆମର ଏଇ ଜୀବନ, ଆଉ ସେହି ଜୀବନରେ ଦରକାର କେବଳ ଟିକେ ସମ୍ମାନ। ତେବେ ସେହି ସମ୍ମାନ ପାଇବାର ଆଶା ରଖି ଆମେ ଆରମ୍ଭ କରୁଛୁ ଆପଣଙ୍କର ଅତି ପ୍ରିୟ ଫୋନ୍ କାର୍ଯ୍ୟକ୍ରମ
1: କିଛି କଥା କିଛି ଗୀତ।
0: ଆଜିର ଉପସ୍ଥାପନାରେ ମୁଁ ସ୍ମିତାଶ୍ୱିନୀ ମହାପାତ୍ର,
1: ମୁଁ ପୁଷ୍ପିତା ପଟ୍ଟନାୟକ।
0: ଆଜି ଅଧ୍ୟାୟରେ ଆମକୁ ବୈଷୟିକ ସହାୟତା ଦେଇଛନ୍ତି ସୁଜିତ ବେହେରା।
2: ନମସ୍କାର।

0: ସ୍ମିତାସ୍ମି କାର୍ଯ୍ୟକ୍ରମ ଆରମ୍ଭରେ ଆଜି ତମେ ଯୋଉ କଥାଟା କହିଲ ମୋ ମନକୁ ବେଶ ଛୁଇଁଗଲା, କାରଣ ସମସ୍ତେ ଚାହାନ୍ତି ଟିକେ ଟିକେ ସମ୍ମାନ ପାଇବା ପାଇଁ, ନା କ'ଣ କହୁଛ?
1: ହଁ, ସମସ୍ତେ ତ ଚାହାନ୍ତି ସମ୍ମାନ, କିନ୍ତୁ ଛୋଟମାନେ ଚାହାନ୍ତି ଟିକେ ଟିକେ ଭଲ ପାଇବା।
0: ସେଇ ତ, ସମ୍ମାନ ଆଉ ଭଲ ପାଇବା ଉଭୟ ଉଭୟଙ୍କୁ ଦେଲେ ସିନା ମିଳିବ।

0: ପ୍ରଥମେ ଟିକେ ବୁଝିବା ଦରକାର।
1: ମାନେ ତମେ କହିବା ଥ ଛୋଟମାନଙ୍କୁ ହେୟ କରିବାନି।
0: ହଁ, ଯେମିତିକି ଏତେ ଅନ୍ଧାରରେ ଗୋଟେ ଛୋଟ ଦୀପ ଶିଖା କେତେ ଯେ ଆଲୋକ ଦେଖାନି।
1: ତାହେଲେ ତମେ କହୁଛ ଯେ ଛୋଟମାନଙ୍କର କଥାକୁ ବି ମନ ଧ୍ୟାନ ଦେଖି ଶୁଣ, ତମର ନିଷ୍ପତ୍ତି କ'ଣ ହେଉନା କାହିଁକି, କିନ୍ତୁ ଶୁଣିଦେଲେ କିଛି କ୍ଷତି ହୁଏନି।
0: ଖାଲି ଯେ ଆମେ ବଡ଼ ବୋଲି ଆମେ ହିଁ କହିବା ସେୟା ନୁହେଁ, ଛୋଟମାନେ ଯାହା କହୁଛନ୍ତି ଆମେ ତାକୁ ଟିକେ ଶୁଣିଦେବା ଦରକାର।
1: ହୁଏତ ସେମାନଙ୍କର ଯେଉଁ ଦୃଷ୍ଟି କରୁ, ହୁଏତ ଆମେ କିଛି ଜାଣିପାରିବା ପାଇପାରିବା।
0: ତେଣୁ ଏତିକି କହିବା ଯେ ଅପା, ବଡ଼ମାନେ ସାନମାନଙ୍କୁ ସ୍ନେହ କରନ୍ତୁ, ଭଲ ପାଆନ୍ତୁ, ଦେଖିବେ ସାନମାନେ ଆପେ ଆପେ ବଡ଼ମାନଙ୍କୁ ସମ୍ମାନ ଦେବେ।
1: ସେଇ କଥା ତ ତମେ ଆରମ୍ଭରୁ କହୁଥିଲ, ଆଉ ଆମ ଶ୍ରୋତାବନ୍ଧୁମାନଙ୍କୁ ଆମେ ନିଜେ ପାଳନ କରିବା, ଆଉ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ବି ଅନୁରୋଧ କରିବା, ସେମାନେ ଛୋଟମାନଙ୍କୁ ଭଲ ପାଆନ୍ତୁ, ଖୁସି ଦିଅନ୍ତୁ, ସେମାନଙ୍କ କଥାକୁ ଟିକେ ଟିକେ ବିଚାରକୁ ନିଅନ୍ତୁ।
0: ଆଉ ସେମିତି ବିଚାରକୁ ନଉ ନଉ ଆମର ଏପଟେ ଫୋନ କଲ୍ ରିଙ୍ଗ ଆସିଲାଣି,
1: ଆମେ ବି ସେମାନଙ୍କର କଥାକୁ ବିଚାରକୁ ହିଁ ନବା। ସେଇଥିପାଇଁ ତ ପ୍ରଥମେ ଦେଖିଦବା ଆଜିର ପ୍ରଥମ କଲ୍ କୋଉଠୁ ଆସିଛି, କିଏ କରିଛନ୍ତି।
0: ଚାଲ, ହ୍ୟାଲୋ
2: ହ୍ୟାଲୋ,
0: ନମସ୍କାର ଆଜ୍ଞା।
2: ଅପା ନମସ୍କାର।
0: ନମସ୍କାର, କିଛି କଥା କିଛି ଇତର କହୁଥିଲୁ?
2: ମୁଁ ରେଡ଼ିଓ ଲାଭ ନାରାୟଣ ପ୍ରଧାନ ବରମପୁର ବୁଗୁଡ଼ା ପଞ୍ଜାବରୁ କହୁଥିଲି।
0: ଆଜ୍ଞା, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ।
0: ଆଉ ବର୍ଷା ବର୍ଷୀ ହଉଛି ଟିକେ?
2: ଆଜ୍ଞା,
0: ବର୍ଷା ବର୍ଷୀ ଟିକେ ଖରା, ମାନେ ଖରାରେ ଟିକେ ବର୍ଷା ବର୍ଷୀ ପଡୁଛି କି?
2: ହଁ, ଖରା ତ ହଉଛି, ତାପରେ କାଳା ବୈଶାଖ ଟିକେ ବର୍ଷା ହଉଛି ଆଉ।
0: ହଁ, ମାନେ ଯୋଉଟା କି ଆମର ଶରୀର ପାଇଁ ଖୁବ ବିପଦଜନକ। ଆଉ ଆପଣ କେମିତି ଅଛନ୍ତି ନାରାୟଣ ଭାଇ?
2: ବହୁତ ବଢିଆ ଅଛି, ଆଉ ମା କାରତାରିଣୀ କୃପାରୁ। ଆପଣ କେମିତି ଅଛନ୍ତି?
0: ଆମେ ବି ବହୁତ ବଢିଆ ଅଛୁ, ଆଉ ବଢିଆ ଅଛୁ ବୋଲି ହିଁ ଆପଣମାନଙ୍କ ସହିତ କଥା ହେଉଛୁ। ଆଉ ବୁଗୁଡ଼ାର ହାଲଚାଲ କେମିତି?
2: ହଁ, ବର୍ତ୍ତମାନ ତ ବହୁତ ଭଲ ଅଛି ଆମର ହାଲଚାଲ ବୁଗୁଡ଼ାର, ଆଉ ଗରମ ହଉଛି ଟିକେ। ଆଉ ବି ବର୍ତ୍ତମାନ ତ ଆମର ଭଲ ଦଣ୍ଡଯାତ୍ରା ମାର୍ଚ୍ଚ ମାସରେ, ଆଉ ସେଟା ଅଛୁ।
0: ଆଉ ଏ ଯୋଉ ଆଇସକ୍ରିମ ଟା ଆପଣଙ୍କର କେମିତି ଚାଲିଛି ଆଇସକ୍ରିମ ବିଜନେସ ଟା?
2: ଆଇସକ୍ରିମ ତ ଭଲ ଚାଲିଛି ବର୍ତ୍ତମାନ।
0: ହଁ, ସେଇଥିରେ ଆପଣ ପୁରା ବ୍ୟସ୍ତ ହଉ ନା? ସେଥିରେ ସମୟ ପାଇଁ ଆମକୁ ଟିକେ ମନେ ପକେଇ ଦଉଛନ୍ତି ନା? ଆଉ କଣ ଗୀତ ଶୁଣିବା ଆଜି?
2: ମତେ ଶୁଣ, ଗୀତ ସମାଧି ଫିଲ୍ମ ଜବ ତକ ରହେ ତନ୍ମେ ଜିଆ ୱାଦା ରହା ଓ ସାଥିଆ ହମ୍ ତୁମ୍ହାରେ ଲିଏ

0: ଆଉ ଘରେ ସମସ୍ତେ ଭଲ ଅଛନ୍ତି ନା? ବାପା କଲ୍ଟି ତ କଟିଯାଇଛି, ଆମେ ଦଣ୍ଡପାଣି ଆଜ୍ଞାଙ୍କ ପାଇଁ ଗୋଟେ ସୁନ୍ଦର ଗୀତ ଶୁଣେଇଦେବା, ସେ ଭଜନ ଶୁଣିବାକୁ ଭଲ ପାଆନ୍ତି।
1: ଠିକ୍ ଅଛି।

0: ଥିଲେ ପୁଷ୍ପିତା ଅପାଙ୍କ ସହିତ ମୁଁ ଶୁଣୁଥିଲି ଯେ ଆପଣ ସବୁ ରାନ୍ଧନ୍ତି ଆଉ ଖାଇବାକୁ ଦିଅନ୍ତି, ଆଉ ଆପଣ ଯେଉଁ କହିଲେ ଗୃହିଣୀ, ଆଉ ଗୃହିଣୀର କାମ ତ ବହୁତ ଅଧିକ, ସେଇଟା ଆପଣ ନିଶ୍ଚିତ ଜାଣିଥିବେ। ମୁଁ କହିଲି କି ଯେଉଁ ସିଲାସିଲି ଆପଣ କରନ୍ତି, ନିଜେ ଘରେ ସିଲାନ୍ତି ନା କାହା ପାଇଁ ଅନ୍ୟମାନଙ୍କ ପାଇଁ ସିଲାନ୍ତି? ହଁ, ବହୁତ ବଢିଆ। ଆଉ ଯୋଉ ବୁଣାବୁଣି କରୁଛନ୍ତି କହିଲେ କଣ ବୁଣନ୍ତି? ମାନେ ଉଲ୍ ଆଣିକି ବୁଣନ୍ତି ନା? ହଉ ମନୀଷ ଭଉଣୀ, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆପଣଙ୍କ ଅନୁରୋଧର କ୍ରିସ୍ କଥା ଚିତ୍ର ଆମେ ଗୀତଟିକୁ ଆପଣଙ୍କୁ ଶୁଣେଇ ଦଉଛୁ।
1: ନମସ୍କାର
0: ନମସ୍କାର।